ଆକାଶବାଣୀ କେନ୍ଦୁଝର, ଆଜି ଶୁକ୍ରବାର 1948 ଶତାବ୍ଦ, ଜ୍ୟେଷ୍ଠ ମାସର ପ୍ରଥମ ଦିନ, ଇଂରାଜୀ 2026 ମସିହା ମଇ ମାସ 22 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:27 ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ନନ୍ଦକିଶୋର ସାମଲଙ୍କ ଗୀତ ରଚନାରୁ ନୈବେଦ୍ୟର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ କଣ୍ଠରେ।

ସ୍ମୃତି ଅଞ୍ଜନା ମହାନ୍ତିଙ୍କ କଣ୍ଠରେ ଏବଂ ସୁସ୍ମିତା ଶତପଥୀଙ୍କ ମିଳିତ କଣ୍ଠରେ ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ, ଲିଙ୍ଗରାଜ ରଥଙ୍କ ଗୀତ ରଚନାରୁ।

0: ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ନିବେଦନ କରିଛନ୍ତି କବି ପ୍ରସାଦ ମିଶ୍ର।

ସହନଶୀଳତା ଗୋଟିଏ ମହାନ ଆଧ୍ୟାତ୍ମିକ ଭାବଧାରା ଏବଂ ଗୁଣ। ଅନ୍ୟମାନଙ୍କର ମତାମତ ଏବଂ ଭାବଧାରାକୁ ଗ୍ରହଣ ନକଲେ ମଧ୍ୟ ଆମେ ଧୈର୍ଯ୍ୟର ସହିତ ଶୁଣିବା ଏବଂ ବିଚାର କରିବା ଆବଶ୍ୟକ। ସଂସ୍କୃତରେ କୁହାଯାଇଛି, ନାନା ମୁନିନାମ ମତୟୋର ବିଭିନ୍ନା ନାଶୋ ମୁନିର୍ ଯଶ୍ୟ ମତମ ନ ଭିନ୍ନମ। ଅର୍ଥାତ୍ ବିଭିନ୍ନ ଚିନ୍ତାଶୀଳ ଜ୍ଞାନୀ ଲୋକମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ଏପରିକି ଯିଏ ଭିନ୍ନ ମତଟିଏ ନ ଦେଉଛି ସେ କିଛି ଭାବୁନାହିଁ, ଚିନ୍ତା କରୁନାହିଁ ବୋଲି ଭାବିବା ଆମର ଉଚିତ। ଭିନ୍ନ ମତ ଜ୍ଞାନ ପାଣ୍ଡିତ୍ୟ ଓ ସ୍ୱାଧୀନ ଚେତାର ପ୍ରତୀକ। ଏହାର ଅର୍ଥ ନୁହେଁ ଯେ ଆମେ କଥା କଥାରେ ଭିନ୍ନ ମତାମତ ପାଇଁ କଳହ ସୃଷ୍ଟି କରିବା। ବିଚାର ବିମର୍ଶ କରିବା ହିଁ ବୁଦ୍ଧିମତାର କାର୍ଯ୍ୟ। କାରଣ ଆମେ ସମସ୍ତେ ଆମର ଜ୍ଞାନ ଶିକ୍ଷା ଏବଂ ବିଚାରରେ ସୀମିତ। କେବଳ ଭଗବାନ ହିଁ ସର୍ବଜ୍ଞ ଏବଂ ଅସୀମ। ଆମେ ସମସ୍ତଙ୍କର ଜ୍ଞାନ ଓ ବିଚାର ଆମର ଶିକ୍ଷା, ବଂଶ, ପରିବାର, ପରିବେଶ, ସମାଜ ଏବଂ ତଜ୍ଜନିତ ମନୋଭାବ ଦ୍ୱାରା ପ୍ରଭାବିତ ହୋଇଥାଏ। ତେଣୁ ଆମର ବିଚାର ଏବଂ ମତ ଆମର ଦୃଷ୍ଟିକୋଣରୁ ଆମକୁ ଭଲ ବା ସର୍ବୋତ୍ତମ ବୋଲି ବୋଧ ହେଉଥିଲେ ହେଁ, ସାର୍ବଜନିକ ଦୃଷ୍ଟିରୁ ଅନ୍ୟମାନଙ୍କ ବିଚାରରୁ ତାହା ଯେ ସର୍ବୋତ୍କୃଷ୍ଟ ଏକଥା କହିହେବ ନାହିଁ। ଆମେ କାହିଁକି ଭିନ୍ନ ଭିନ୍ନ ମତ ପୋଷଣ କରୁ? ଏ ବିଷୟରେ ସ୍ୱାମୀ ବିବେକାନନ୍ଦ 1893 ସେପ୍ଟେମ୍ବର 15 ଦିନ କୂପମଣ୍ଡୁକର କାହାଣୀ କହି ସମସ୍ତଙ୍କୁ ଶିକାଗୋରେ ସମତ୍କୃତ କରିଦେଇଥିଲେ। ସାରା ଜୀବନ ଛୋଟିଆ କୂଅଟିରେ ବଢ଼ିଥିବା ବେଙ୍ଗଟିଏ ସମୁଦ୍ର ବା ଅନ୍ୟ କୌଣସି ଜଳାଶୟର ବିଶାଳତା, ବିସ୍ତାର ବା ଗଭୀରତା ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ। ତେଣୁ ସେ ନିଜର ଅଜ୍ଞତାରେ ଅନ୍ୟକୁ ଗ୍ରହଣ କରିପାରେ ନାହିଁ। ଏକଥା କହିବା ପରେ ଶିକାଗୋର ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦ ଶେଷରେ ସୁନ୍ଦର ଏବଂ ଦୃଢ଼ ଭାବରେ କହିଥିଲେ, ବିବାଦ ନୁହେଁ ସହାୟତା, ବିନାଶ ନୁହେଁ ପରସ୍ପରର ଭାବଗ୍ରହଣ, ମତ ବିରୋଧ ନୁହେଁ ସମନ୍ୱୟ ଓ ଶାନ୍ତି। ଏହି ପ୍ରକାର ଚିନ୍ତାଧାରା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ଏବଂ ଆଦର୍ଶ ହେଉ। ଆମେ କାହିଁକି ଅନ୍ୟମାନଙ୍କ ମତାମତକୁ ସହିପାରୁନାହିଁ? ଏହାର କାରଣ ମୁଖ୍ୟତଃ ଅଜ୍ଞାନ, ଅହଙ୍କାର ବା ଅସହିଷ୍ଣୁତା। ଆମେ ନିଜକୁ ସବ୍ ଜାନ୍ତା ହେ ବୋଲି ଭାବିଲେ ଅନ୍ୟମାନଙ୍କର ମତକୁ ଗ୍ରହଣ କରିପାରୁନାହିଁ। ସେଥିପାଇଁ ନିଜର ଅହଙ୍କାରକୁ ଦୂର କରି ନମ୍ରତାର ସହିତ ଅନ୍ୟର ଭାବଧାରା ଏବଂ ମତାମତକୁ ଅନ୍ତତଃ ବିଚାର କରିବା ଉଚିତ। ବିଷୟଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା ଉଚିତ। ଯେପରି ଗୋଟିଏ ଗିଲାସରେ ପାଣି ଅଧା ଯାଏ ଭର୍ତ୍ତି ହୋଇଛି, ତାକୁ ଦେଖିଲେ ଜଣେ ତା ଦୃଷ୍ଟିକୋଣରୁ ଅଧା ଭର୍ତ୍ତି ହୋଇଛି ବୋଲି କହିବ, ଆଉ ଜଣେ ଆଉ ଗୋଟିଏ ଦୃଷ୍ଟିକୋଣରୁ ସେହି ପାଣି ଗିଲାସକୁ ଅଧା ଶେଷ ହୋଇଗଲାଣି ବୋଲି ବି କହିପାରେ। ଏହି ସରଳ ଉଦାହରଣରୁ ଆମେ ସହଜରେ ବୁଝିପାରିବୁ ଯେ ଜିନିଷ ବା ବିଷୟ ଏକ ହୋଇଥିଲେ ମଧ୍ୟ ଦୃଷ୍ଟିକୋଣର ଭିନ୍ନତାରୁ ଭିନ୍ନ ରୂପ ବା ବିଚାର

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ କବି ପ୍ରସାଦ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଶୋକାମୁନି କହିଲେ, ତପ୍ତ ବୈତରଣୀ ନଦୀରେ ପଡ଼ି ଜୀବ ଛଟପଟ ହୋଇ କଷ୍ଟ ଭୋଗିବାର କଥା। ଜୀବନସାରା କରିଥିବା କର୍ମ ଅନୁସାରେ ତହିଁରେ ଫଳ ମିଳେ। ସଂସାରରୁ ତରିବା ପାଇଁ ଘୋର ତମନାଶକାରୀ ହରିଙ୍କୁ ସ୍ମରଣ କର। ସେ ଶ୍ୟାମସୁନ୍ଦର, ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ, ସ୍ଥିର ଆସନରେ ବସି ଯୋଗରେ ତାଙ୍କର ଗୋଟିଏ ଗୋଟିଏ ଅବୟବକୁ ଧ୍ୟାନ କରିବ, କର୍ମକୁ ତ୍ୟାଗ କରିବ। ଏହିପରି କଲେ ଜୀବର ନିସ୍ତାର ହେବ, ଆଉ କାଳ ଦଣ୍ଡିପାରିବ ନାହିଁ, ବ୍ରହ୍ମର ବ୍ରହ୍ମଲୋକରେ ସ୍ଥିତି ହେବ। ସଂସାରକର୍ତ୍ତା ବ୍ରହ୍ମା ବ୍ରହ୍ମଲୋକରେ ଥାନ୍ତି, ସେଠାରେ ଦୁଃଖ ଶୋକ ଜରା ମରଣ କି ଉଦ୍ବେଗ କିଛି ନାହିଁ।

0: ଶୁଣୁଥିଲେ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ଶୈଳଭାମ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ କାଣ୍ଡ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପିଛା 8 ଫେରୋମନ୍ ଟ୍ରାପ୍ କିମ୍ବା ୱାଟର ଟ୍ରାପ୍ ଜମିରେ ଲଗାନ୍ତୁ। ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ପାଇଁ 15 ଲିଟର ପାଣିରେ ସ୍ପିନୋସାର୍ଡ 45% ଏସି 5.5 ମିଲିଗ୍ରାମ ନଚେତ ପ୍ରତି 1 ଲିଟର ପାଣିରେ 2 ମିଲିଗ୍ରାମ ଥାୟୋଡି କାର୍ବ 75% WP ମିଶ୍ରଣ କରି ସିଞ୍ଚନ କରନ୍ତୁ। ଧଳାମାଛିକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8-10 ଅଠା ଲାଗିଥିବା ହଳଦିଆ ଜନ୍ତା ବ୍ୟବହାର କରନ୍ତୁ। ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଶୋଷକ କୀଟ ସମୂହ ଯୌପୋକ, ପତ୍ରଡିଆଁ ପୋକ, ଉଙ୍କୁଣିଆ ପୋକ ଓ ଧଳାମାଛିର ପ୍ରତିକାର ପାଇଁ ଆବଶ୍ୟକ ମତେ 2.5 ଗ୍ରାମ ଏସିଟାମିପ୍ରିଡ୍, 20% ଏସ୍ପି କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ, 25% WG ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫଳମାଛିର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 4 ଫେରୋମନ୍ ଟ୍ରାପ୍ ଲଗାନ୍ତୁ ଏବଂ 3 ସପ୍ତାହ ପରେ ଲେୟର୍କୁ ପରିବର୍ତ୍ତନ କରିଦିଅନ୍ତୁ। ଲଙ୍କାମରିଚ ଫସଲରେ ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 8 ଅଠାଳିଆ ନୀଳ ଜନ୍ତା ଲଗାନ୍ତୁ। ରାସାୟନିକ ଉପାୟରେ ସଂକ୍ରମଣ ରୋକିବା ପାଇଁ ପ୍ରତି 5 ଲିଟର ପାଣିରେ ଏମାମିକ୍ଟିନ୍ ବେଞ୍ଜୋଏଟ୍ 5% SG 2 ଗ୍ରାମ କିମ୍ବା ଫିପ୍ରୋନିଲ୍ 5% SG 10 ମିଲିଲିଟର କିମ୍ବା ଇମିଡା କ୍ଲୋପ୍ରିଡ୍ 17.8% SL 1.5 ମିଲିଲିଟର ହିସାବରେ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଲଙ୍କା ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8 ହେଲି ଲିଓର ଲାଗିଥିବା ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଜନ୍ତା ଲଗାନ୍ତୁ ଏବଂ 3 ସପ୍ତାହ ପରେ ଏହାର ଲେୟାରକୁ ବଦଳାଇ ଦିଅନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରା ଟ୍ରାନିଲିପ୍ରୋଲ 18.5% SC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, ଲାଉ, କଲରା, ତରଭୁଜ ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। 3 ବର୍ଷ ଅନ୍ତରରେ ଜମିର ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200

0: ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ ବା 800 ଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍, 40 ଭାଗ ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ, ବାଇଗଣ ଲଗାନ୍ତୁ। ଖଡ଼ା, ଲେଉଟିଆ, ପୋଇଆଦି ଶାଗ ଚାଷ କରନ୍ତୁ। ଯେଉଁଠି ଅଧିକ ଗରମ ଅନୁଭୂତ ହେଉନାହିଁ ସେଠି ଅଦିନିଆ ପନିପରିବା, ବିଲାତି, ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: बालरोग चिकित्सकः डॉक्टर मनोज शिरुरे इत्येषः केन्द्रीयान्वेषण विभागेन गृहीतः इति कथ्यते। सूत्रानुगुणं डॉक्टर शिरुरे इत्येषः स्वपुत्र्यै NEET परीक्षायाः प्रश्नपत्रम् अकृणोदिति अन्वेषण संस्थाः शङ्कयन्ति। एकोनविंशत्युत्तर द्विसहस्रतम वर्षस्य पुलवामा आतंकवाद आक्रमणस्य सूत्रधारत्वेन विश्वसितः हमजा बुरहान नामकः आततायी पाकिस्तान अधिकृत काश्मीरे अज्ञात भुशुंडिधारिभिः नरकं प्रति प्रयातितः। भारतीय ऋतु विज्ञान विभागेन श्वः उत्तर प्रदेशे मध्य प्रदेशे विदर्भ प्रदेशे च उष्णतरंगा तीव्रतर उष्णतरंगस्य स्थितिः भविष्यति इति मत्वा रक्तसूचना घोषिता। दिल्ली हरियाणा चंडीगढ़ तटीय आंध्र प्रदेशे अपि एतादृशी स्थितिः भवितुमर्हति। IPL क्रिकेट क्रीडा चक्रे गुजरात टाइटन्स इति दलेन गतरात्रौ अहमदाबाद नगरस्य नरेंद्र मोदी क्रीडांगणे चेन्नई सुपर किंग्स दलम् 91 धावनांकैः पराजितम्। गुजरात टाइटन्स इत्यनेन स्थापितस्य 33,200 धावनांकानां लक्ष्यस्य अनुसरणं कुर्वत् चेन्नई सुपर किंग्स इति दलं प्रायः मध्य चतुर्दश कन्दुक क्षेपण चक्रेषु 40,100 धावनांकान्येव विरचयत् इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ସକାଳ 7:25ରେ ଶୁଣିବେ ଭକ୍ତି ଗୀତ। ଆଦିବାସୀ ଗୀତରେ ହୋ ସମ୍ପ୍ରଦାୟର ଗୀତ ପରିବେଷଣ କରିବୁ। ସକାଳ 7:30ରେ ପରିବେଷଣ କରିବେ ବୁଧରାମ ମୁଣ୍ଡା ଏବଂ ସାଥୀ। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ପ୍ରଚାର କରିବୁ 8:30ରେ। ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ ପୂର୍ବାହ୍ନ 10:02ରେ। 10:30ରେ ଶୁଣିବେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1290ତମ ଅଧ୍ୟାୟ। ଦିନ 1:20ରେ ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜି ଏଥିରେ ଶୁଣିବେ ଆକାଶବାଣୀର ଆବଶ୍ୟକତା ଓ ଭବିଷ୍ୟତକୁ ନେଇ ଅମୀୟ ସାମନ୍ତରାୟଙ୍କ ସହ ସାକ୍ଷାତକାର। ଅପରାହ୍ନ 5:00ରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ ଛୋଟମର ଗାଁଟି ଏହି କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30ରେ। ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ହୋ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। ରାତି 7:00ରେ ଶୁଣିବେ କେତୋଟି ଲଘୁ ସଙ୍ଗୀତ 7:30ରେ ଶୁଣିବେ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ ଶୁଣିବେ ଖରାଟିଆ ହଳର ଆବଶ୍ୟକତା ଏ ନେଇ ଆଲୋଚନା ନନ୍ଦିତା ଜେନାଙ୍କ ସହ। ପାରମ୍ପରିକ ଗୀତରେ ପଲ୍ଲୀ ଗୀତ ପ୍ରଚାର କରିବୁ 8:00ରେ। ଆଲୋଚନା କାର୍ଯ୍ୟକ୍ରମ 8:15ରେ। ରାତି 10:00ରେ ଶୁଣିବେ କେନ୍ଦେରା ଗୀତ ପରିବେଷଣ କରିବେ ସୁରେନ୍ଦ୍ରନାଥ ଏବଂ ସାଥୀ। ରାତି 10:30ରେ କାର୍ଯ୍ୟକ୍ରମ ଚିରନ୍ତନୀ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାରୀ ବିଭାଗଗୁଡ଼ିକରେ ଡିଜେଲ୍ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା 1ରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍ମୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ 2-ଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟ ମନସ୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ। ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତାର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତା'ଠାରୁ କମ୍। ତାକୁ ଦିଆଯାଇଥିବା କାମ ସେ ପୂରା କରିପାରେ ନାହିଁ, ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ। ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ। ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ, ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା, ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତାର କାମ କରୁଥିଲା ପରି ଲାଗନ୍ତି। ତେଣୁ ସେମାନଙ୍କର ଏ ସମସ୍ୟା ବାପମା ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତାର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ

0: ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ, ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝି ହେଲା ପରି ହେବା ଉଚିତ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆର୍ଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ, ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍ପରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଙ୍କଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଣ୍ଣନା କରି ଶ୍ରୀ ରୁବିଓ କହିଛନ୍ତି ଏହି ଗସ୍ତକାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ 4th ଭାରତ ଆଫ୍ରିକା

ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୋଜରାସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଯ୍ୟକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ IRCTC 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3 ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ର ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର IPS ଅଧିକାରୀ ଶ୍ରୀ ସିଂ 2023 ଜୁନ୍ 1 ଠାରୁ ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ବର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି।
জাতীয় সুরক্ষা পরিষদ সচিবালয়ের উপজাতীয় সুরক্ষা পরামর্শদাতা পবন কাপুর এবং ফ্রান্সর সশস্ত্র বাহিনী মন্ত্রণালয়ের আন্তর্জাতিক সম্পর্ক ও রণনীতি নির্দেশক।

0: କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶୁଣନ୍ତୁ ଭକ୍ତି ଗୀତ ଅରବିନ୍ଦ ମୁଦୁଲିଙ୍କ କଣ୍ଠ ଗୀତ ଓ ସଙ୍ଗୀତରେ।

0: Kashmir. U.S. Secretary of State Marco Rubio says Washington is ready to sell as much energy as India is willing to buy. And with that, we end the morning news. Have a nice day.
1: ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ସଞ୍ଜୁଶ୍ରୀ ବୃନ୍ଦାବନ।

ଜୀବନରେ ସୁସ୍ଥ ସ୍ୱାସ୍ଥ୍ୟର ଆବଶ୍ୟକତା ବା ଗୁରୁତ୍ୱ କେତେ ସେ କଥା ଆମେ ସମସ୍ତେ ଜାଣନ୍ତି। ଉଭୟ ସୁସ୍ଥ ଶରୀର ଆଉ ସୁସ୍ଥ ମନ ସୁସ୍ଥ ଜୀବନ ପାଇଁ ଆବଶ୍ୟକ। ଶ୍ରୋତାବନ୍ଧୁ, ମଣିଷ ପାଖରେ ଯେତେ ଯାହା ଥାଉ ପଛେ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ ତେବେ କିଛି ବି ଠିକ୍ ନାହିଁ କହିଲେ କିଛି ଭୁଲ ହେବ ନାହିଁ। ସେଇଥିପାଇଁ କୁହାଯାଇଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ ବା ହେଲ୍ଥ ଇଜ୍ ୱେଲ୍ଥ। ଏଭଳି ଅମୂଲ୍ୟ ସମ୍ପଦକୁ ସୁରକ୍ଷିତ କରି ରଖିବା ପାଇଁ ସଚେତନତାର ଆବଶ୍ୟକତା ରହିଛି। ସୁସ୍ଥ ଶରୀର ପାଇଁ ଭଲ ଜୀବନଶୈଳୀ, ସୁଷମ ଆଉ ସୁସ୍ଥ ଖାଦ୍ୟ, ସଠିକ୍ ବିଶ୍ରାମ, କିଛି ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ନିର୍ମଳ ବାୟୁ, ଏସବୁ ସହିତ ପ୍ରତ୍ୟେକ ଦିନ ଯୋଗ କରିବାର ଆବଶ୍ୟକତା ରହିଛି। ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହିତ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ରକ୍ତଚାପ ବା ବ୍ଲଡ୍ ପ୍ରେସର ମଧ୍ୟ ନିୟମିତ ଯୋଗ କରିବା ଦ୍ୱାରା ଠିକ୍ ରହିଥାଏ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲି ଯାଉଛନ୍ତି, ଯାହାଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛନ୍ତି। ତେଣୁ ଶରୀରକୁ ଫିଟ୍ ରଖିବାକୁ ହେଲେ ଯୋଗକୁ ହିଁ ଆମକୁ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଯୋଗ କରିବା ଦ୍ୱାରା ଶରୀରର ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକ ମଜବୁତ ହୋଇଥାଏ, ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୋଇଥାଏ, ଆଉ ତା ସହିତ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଶକ୍ତ ହୋଇଥାଏ। ନିୟମିତ ଯୋଗ କରିବା ଦ୍ୱାରା ମଧ୍ୟ ରକ୍ତଚାପକୁ ଯୋଗ ସନ୍ତୁଳିତ ଅବସ୍ଥାରେ ରଖେ। ମାନସିକ ଭାରସାମ୍ୟ ଠିକ୍ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଯୋଗ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ ନିୟମିତ ଅଭ୍ୟାସ କରି ଯୋଗ କରିବା ଏବଂ ବିଭିନ୍ନ ପ୍ରକାରର ଶାରୀରିକ ଏବଂ ମାନସିକ ସମସ୍ୟାଠାରୁ ଦୂରରେ ରହିବା। ତେବେ ଆସନ୍ତୁ ଏହି ବାର୍ତ୍ତା ସହିତ ଆଜିର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଆଗକୁ ନେବା।

ଆଜି ହେଉଛି ମେ ମାସର 22 ତାରିଖ। ଆଜିର ଦିନଟିରେ ଅର୍ଥାତ୍ ମେ 22 ତାରିଖ 1772ରେ ରାଜା ରାମମୋହନ ରାୟ କଲିକତାର ହୁଗୁଳି ଜିଲ୍ଲାରେ ରାଧାନଗରଠାରେ ଜନ୍ମ ହୋଇଥିଲେ। ରାଜା ରାମମୋହନ ରାୟଙ୍କୁ ଆଧୁନିକ ଭାରତର ଜନକ ବୋଲି ମଧ୍ୟ କୁହାଯାଏ ଏବଂ ଭାରତୀୟ ପୁନଃ ଜାଗରଣର ପିତା ମଧ୍ୟ କୁହାଯାଏ। ରାଜା ରାମମୋହନ ରାୟ 1828ରେ ବ୍ରାହ୍ମ ସମାଜର ସ୍ଥାପନା କରିଥିଲେ। ରାଜା ରାମମୋହନ ରାୟ ମଧ୍ୟ ସତୀପ୍ରଥା ବିରୁଦ୍ଧରେ ଆଇନ ତିଆରି କରିଥିଲେ। ତା ସହିତ ମଧ୍ୟ ଅନ୍ଧବିଶ୍ୱାସ ଏବଂ କୁରୀତିଗୁଡ଼ିକର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ରାଜା ରାମମୋହନ ରାୟ ଏକାଧାରାରେ ଥିଲେ ଜଣେ ରାଜା, ବିଦ୍ୱାନ ଏବଂ ସମାଜ ସୁଧାରକ। ସେ ମହିଳାମାନଙ୍କର ଅଧିକାର, ଶିକ୍ଷା ପାଇଁ ମଧ୍ୟ ଅନେକ ଚେଷ୍ଟା କରିଥିଲେ। ସାମାଜିକ ଏବଂ ଧାର୍ମିକ ବିକାଶ କ୍ଷେତ୍ରରେ ମଧ୍ୟ ରାଜା ରାମମୋହନଙ୍କର ନାଁ ଆଗରେ ଆସିଥାଏ। ଆଜି ରାଜା ରାମମୋହନ ରାୟଙ୍କର ଜନ୍ମଦିନରେ ନମସ୍କାର କେନ୍ଦୁଝର ଅର୍ପଣ କରୁଛି ତାର ଶ୍ରଦ୍ଧା ସୁମନ। ଆଜି ମଧ୍ୟ ହେଉଛି ସ୍କ୍ୱାଡ୍ରନ୍ ଲିଡର ଅଜୟ ଆହୁଜାଙ୍କର ଜନ୍ମଦିନ। 1963 ମେ ମାସ 22 ତାରିଖରେ ସ୍କ୍ୱାଡ୍ରନ୍ ଲିଡର ଅଜୟ ଆହୁଜା ରାଜସ୍ଥାନର କୋଟାଠାରେ ଜନ୍ମଗ୍ରହଣ କରିଥିଲେ। ସ୍କ୍ୱାଡ୍ରନ୍ ଲିଡର ଅଜୟ ଆହୁଜା ବୀର ଚକ୍ରରେ ସମ୍ମାନିତ ଜଣେ ଭାରତୀୟ ବାୟୁସେନାର ଫାଇଟର ପାଇଲଟ ଥିଲେ। ଫାଇଟର ପାଇଲଟ ଅଜୟ ଆହୁଜା 1999 କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ। 1999 ଅଗଷ୍ଟ ମାସର 15 ତାରିଖରେ ଅର୍ଥାତ୍ ଭାରତର ସ୍ୱାଧୀନତା ଦିବସରେ ସ୍କ୍ୱାଡ୍ରନ୍ ଲିଡର ଅଜୟ ଆହୁଜାଙ୍କୁ ମରଣୋତ୍ତର ବୀରଚକ୍ରରେ ସମ୍ମାନିତ କରାଯାଇଥିଲା। ଏହା ହେଉଛି ଭାରତର ସର୍ବୋଚ୍ଚ ବୀରତା ସମ୍ମାନ। ସେ ଜଣେ କୁଶଳ ଏବଂ ଭରସାଯୋଗ୍ୟ ପାଇଲଟ ଥିଲେ। ନିଶ୍ଚିତ ଭାବେ ସ୍କ୍ୱାଡ୍ରନ୍ ଲିଡର ଅଜୟ ଆହୁଜା ଆମ ଭାରତ ପାଇଁ ସାହସ ଏବଂ ସମ୍ମାନର ଜଣେ ଉଜ୍ଜଳ ଉଦାହରଣ। ଆଜି ବୀର ବା ଶହୀଦ ସ୍କ୍ୱାଡ୍ରନ୍ ଲିଡର ଅଜୟ ଆହୁଜାଙ୍କର ଜନ୍ମଦିନରେ ନମସ୍କାର କେନ୍ଦୁଝର ଅର୍ପଣ କରୁଛି ତାର ଶ୍ରଦ୍ଧା ସୁମନ।

ଆଜିର ଦିନରେ ମଧ୍ୟ ଅର୍ଥାତ୍ ମେ ମାସର 22 ତାରିଖ 1999 ଅଗ୍ନି ମିସାଇଲ୍ ଓଡ଼ିଶାର ଚାନ୍ଦିପୁରଠାରୁ ଲଞ୍ଚ ହୋଇଥିଲା।

ଆଜି ମଧ୍ୟ ହେଉଛି ମେହବୁବା ମୁଫ୍ତିଙ୍କର ଜନ୍ମଦିନ। ସେ ଥିଲେ ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। 1969 ମେ ମାସର 22 ତାରିଖରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମେହବୁବା ମୁଫ୍ତି ଜନ୍ମଗ୍ରହଣ କରିଥିଲେ। 2016 ଏପ୍ରିଲ ମାସର 14 ତାରିଖରେ ମେହବୁବା ମୁଫ୍ତି ଶପଥ ନେଇ ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଲେ। ଆଜି ମେହବୁବା ମୁଫ୍ତିଙ୍କର ଜନ୍ମଦିନରେ ନମସ୍କାର କେନ୍ଦୁଝର ଅର୍ପଣ କରୁଛି ତାର ଶ୍ରଦ୍ଧା ସୁମନ। ଶ୍ରୋତାବନ୍ଧୁ, ଆଜି ମଧ୍ୟ ହେଉଛି ଇଣ୍ଟରନ୍ୟାସନାଲ ଡେଜ୍ ଫର୍ ବାୟୋଲୋଜିକାଲ ଡାଇଭର୍ସିଟି, ଅର୍ଥାତ୍ ଅନ୍ତଃରାଷ୍ଟ୍ରୀୟ ଜୈବ ବିବିଧତା ଦିବସ। ପ୍ରତ୍ୟେକ ବର୍ଷ ମେ ମାସର 22 ତାରିଖରେ ଅନ୍ତଃରାଷ୍ଟ୍ରୀୟ ଜୈବ ବିବିଧତା ଦିବସ ପାଳନ କରାଯାଇଥାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଜୈବ ବିବିଧତାର ଆବଶ୍ୟକତା ଏବଂ ପରିବେଶର ରକ୍ଷାରେ ସାମିଲ କରିବା। ଏହା ପ୍ରଥମେ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା 1993 ମସିହାରେ ଆରମ୍ଭ ହୋଇଥିଲା। ଏହା ଏକ ଗମ୍ଭୀର ବିଷୟ ଯାହା ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥାଏ। ଜୈବ ବିବିଧତା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପୃଥିବୀର ସବୁ ଜୀବଜନ୍ତୁ, ସୂକ୍ଷ୍ମ ଜୀବ, ଗଛଲତାର ସୁରକ୍ଷା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା। ମାନବ ସଭ୍ୟତା ଜୈବିକ ବିବିଧତାର ସ୍ତମ୍ଭ ଉପରେ ଆଧାରିତ, କାରଣ ମାନବର ଅନେକ ଆବଶ୍ୟକତା ଜୈବ ବିବିଧତା ଉପରେ ନିର୍ଭରଶୀଳ। ପ୍ରକୃତି ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଜୈବ ବିବିଧତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ବର୍ଷ ଅର୍ଥାତ୍ 2026 ମସିହାର ଜୈବ ବିବିଧତା ଦିବସର ଥିମ୍ ହେଉଛି ଆକ୍ଟିଂ ଲୋକାଲି ଫର୍ ଗ୍ଲୋବାଲ୍ ଇମ୍ପାକ୍ଟ, ଅର୍ଥାତ୍ ବୈଶ୍ୱିକ ପ୍ରଭାବ ପାଇଁ ସ୍ଥାନୀୟ ସ୍ତରରେ କାମ କରିବା।

0: ରେଡିଓର ବିକଳ୍ପ କେବେ ନଥିଲା କି କେବେ ମଧ୍ୟ ହେବ ନାହିଁ। ଏବେ ଯୁଗର ପରିବର୍ତ୍ତନ ହୋଇଛି ନିଶ୍ଚିତ। ବିଜ୍ଞାନ ବା ଟେକ୍ନୋଲୋଜି ଦ୍ୱାରା ଆମ ପାଖରେ ଆଜି ମୋବାଇଲ, ଲ୍ୟାପଟପ୍, କମ୍ପ୍ୟୁଟର, ଟେଲିଭିଜନ ଇତ୍ୟାଦି ରହିଛି, କିନ୍ତୁ ରେଡିଓର ମାନ ଆଜି ବି ପୂର୍ବପରି ଉଜ୍ଜୀବିତ ରହିଛି। ଆଜି ବି ଲୋକମାନଙ୍କ ମନରେ ରେଡିଓ ପ୍ରତି ଅହେତୁକ ଭଲ ପାଇବା ରହିଛି। ଏବେ ବି ରେଡିଓ ପ୍ରେମୀମାନଙ୍କର ସଂଖ୍ୟା କମିନାହିଁ, ବରଂ ବଢ଼ିଛି। ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ନିର୍ଭୁଲ ସୂଚନା ପ୍ରଦାନ କରିଥାଏ ଆକାଶବାଣୀ। ଯୁଦ୍ଧ ସମୟରେ ରେଡିଓ ଅନବରତ ଯୁଦ୍ଧ ସମ୍ବନ୍ଧୀୟ ସୂଚନା ମଧ୍ୟ ଲୋକମାନଙ୍କୁ ପ୍ରଦାନ କରିଥାଏ। ଶିକ୍ଷା, ସୂଚନା, ମନୋରଞ୍ଜନର ଖୋରାକ ଯୋଗାଇ ରେଡିଓ ପ୍ରେମୀଙ୍କ ହୃଦୟରେ ରେଡିଓ ବା ଆକାଶବାଣୀ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଆକାଶବାଣୀ 90 ବର୍ଷରେ ପଦାର୍ପଣ କରିଛି। ଏବେ ମଧ୍ୟ ଅନେକ ରେଡିଓ ପ୍ରେମୀ ରହିଛନ୍ତି ଯେଉଁମାନେ କି ପ୍ରତ୍ୟେକ ଦିନ ରେଡିଓ ଶୁଣନ୍ତି ଆଉ ରେଡିଓକୁ ଭଲ ପାଆନ୍ତି।
1: ରେଡିଓକୁ ଭଲ ପାଉଥିବା ଜଣେ ନିୟମିତ ଶ୍ରୋତା ରେଡିଓ ବା ଆକାଶବାଣୀକୁ ନେଇ କଣ କହୁଛନ୍ତି, ଆସନ୍ତୁ ତାଙ୍କ ପାଖରୁ ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କର ପରିଚୟ ଆମ ଶ୍ରୋତା ମାନଙ୍କୁ ଦିଅନ୍ତୁ।
3: ମୁଁ ବଡ଼ହଳରୁ ମମତା ମହାପାତ୍ର କହୁଛି।
2: ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ। ଆମର ଆକାଶବାଣୀର 90 ବର୍ଷ ପୂର୍ତ୍ତି ହେଇଗଲା। 90 ବର୍ଷ ହେଲା ଆମକୁ ଆକାଶବାଣୀ ରେଡିଓ ବିଭିନ୍ନ ସୂଚନା ଆଉ ଏଣ୍ଟରଟେନମେଣ୍ଟର ଖୋରାକ ଯୋଗାଉଛି। ରେଡିଓର ଆବଶ୍ୟକତା ସମ୍ପର୍କରେ ଆଜି କଥା ହେବା। ଆପଣ ରେଡିଓ ସମ୍ପର୍କରେ ପ୍ରଥମେ କୁହନ୍ତୁ।
3: ରେଡିଓ ତ ହଉଛି ଗୋଟେ ଏମିତି ମାଧ୍ୟମ ଯାହାଠାରୁ କି ଆମେ କୌଣସି ପ୍ରକାର ଖରାପ ଜିନିଷ ପାଇବାନି, ଯାହାଟା ପାଇବା ଭଲ ଜିନିଷ, ବିଶେଷ କରି ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ, ତିନିଟା ଯାକ ରେଡିଓରୁ ଆମେ ଭରପୁର ପାଇବା। ପୂର୍ବ କାଳରେ ଏତେ କଣ ଅନ୍ୟାନ୍ୟ ଯୋଉ ମାଧ୍ୟମ ସବୁ ବାହାରିଲାଣି ସେଗୁଡା ତ ନଥିଲା, ରେଡିଓ ଥିଲା,
2: ମାତ୍ର ରେଡିଓ ହିଁ ଥିଲା।
3: ଆଜ୍ଞା, ତେଣୁ ଆସ୍ତେ ଆସ୍ତେ ସବୁ ବୈଜ୍ଞାନିକ ମାନଙ୍କ ଉଦ୍ଭାବନ ଦ୍ୱାରା ଆସ୍ତେ ଆସ୍ତେ ବିଭିନ୍ନ ଜିନିଷ ସବୁ ବାହାରିଲାଣି, କିନ୍ତୁ ରେଡିଓ ତାର ଜାଗାଟା ବଜାୟ ରଖିଛି। ରେଡିଓ ଗୋଟେ ଏମିତିଆ ଜିନିଷ, ସେ କେବେ ଯାଇନି କି ଯିବନି।
2: ଆଜ୍ଞା, ଏଯାବତ୍ ତାର ସେ ମାନକୁ ରଖିଛି, ବରଂ ବଢେଇଛି, କମେଇନି। ଆଉ ଯୋଉ କଥା ଆପଣ କହିଲେ ଯେ ସୂଚନା ଆମେ ପାଉଛନ୍ତି, ମନୋରଞ୍ଜନ ବି ଆମେ ସେଇ ରେଡିଓ ମାଧ୍ୟମରେ ପାଉଛନ୍ତି, ଆଜ୍ଞା ଶିକ୍ଷା ବି ପାଉଛନ୍ତି। ଏବେ ଏତେ ଇଲେକ୍ଟ୍ରୋନିକ୍ସ ମିଡିଆ ବଢୁଛି, ଦେଖୁଛନ୍ତି ଆମେ ବିଭିନ୍ନ ପ୍ରକାରର ଏଣ୍ଟରଟେନମେଣ୍ଟର ମାଧ୍ୟମ ଅଛି। ଟିଭିରେ ଶହ ଶହ ଚ୍ୟାନେଲ ଅଛି, ଲ୍ୟାପଟପ୍, କମ୍ପ୍ୟୁଟର ସବୁଥିରେ ଆମେ ଦେଖିପାରୁଛନ୍ତି, କିନ୍ତୁ ରେଡିଓ ଆପଣଙ୍କ ଜୀବନରେ କଣ ଭୂମିକା ନିଭେଇଛି ବା ରେଡିଓ ଆପଣଙ୍କ ଜୀବନରେ କଣ ଆବଶ୍ୟକତା ରେଡିଓର ରହିଛି ବୋଲି ଭାବୁଛନ୍ତି?
3: ପ୍ରଥମରୁ ଯୋଉଟାକୁ ଟିକେ ଭଲ ପାଇଲେ ତାକୁ ଶେଷ ପର୍ଯ୍ୟନ୍ତ ଯେତେ

0: ମାଧ୍ୟମ ଆସିଲେ ବି ସେ ଭୁଲି ପାରିବନି। ଆମେ ଯେତେବେଳେ ଛୋଟ ଛୋଟ ଥିଲୁ, ଜନ୍ମ ହେଇନଥିଲୁ ବି, ଆମ ନନା ଥିଲେ ହାଇସ୍କୁଲର ହେଡ୍ମାଷ୍ଟର ଏବଂ ତାଙ୍କର ରେଡିଓ ପ୍ରିୟ। ତାଙ୍କ ପାଖରେ ସବୁବେଳେ ରେଡିଓଟେ ଥବ, ପେନ୍ଟେ ଥବ, ବହିଟେ ଥବ ଆଉ କଲମଟେ ଥବ। ଏ ଚାରିଟା ତାଙ୍କର ଅତି ସବୁବେଳେ ଥବ, ଶେଷ ଜୀବନ ପର୍ଯ୍ୟନ୍ତ। ଆମେ ହେତୁ ପାଇଲା ଦିନଠୁ ଆମେ ଆମ ଘରେ ଶୁଣୁଛୁ ରେଡିଓ। ଏ ଆଖପାଖରେ ବି କାହାରି ରେଡିଓ ନଥିଲା। ଆମ ଛୋଟବେଳେ ଆମେ ଦେଖିଛୁ ଭଲ ଭଲ ପ୍ରୋଗ୍ରାମ ଦେଲେ, ରେଡିଓ ତ ପ୍ରାୟ ଖରାପ ପ୍ରୋଗ୍ରାମ ଦିଏନି, ସବୁ ଭଲ ପ୍ରୋଗ୍ରାମ। ବହୁତ ଲୋକ ବି ଆସି ଆମ ଘରେ ଶୁଣନ୍ତି। ତାପରେ ଆମେ ସବୁ ଛୋଟ ଛୋଟ ପିଲା ଥିଲୁ, ଆମେ କାଳେ ରେଡିଓକୁ ପକେଇ ଭାଙ୍ଗିଦେବୁ ବୋଲି ନନା ଟିକେ ତାକୁ ସେଲ୍ଫ ଉପରେ ଉପର ଜାଗାରେ ରଖିଦିଅନ୍ତି। ନନା ହଁ, ମୋ ବୋଉ ବି ସେଇଆ, ବୋଉ ବି ଶେଷ ପର୍ଯ୍ୟନ୍ତ ତା କାନ ପାଖରେ ଗୋଟେ ଛୋଟ ରେଡିଓ ଥୁଆ ହେଇଥିବ। ରେଡିଓକୁ ଆମ ଘରେ ପ୍ରାୟ ଆମ ପରିବାରରେ ସମସ୍ତେ ଭଲ ପାଆନ୍ତି। ଏବଂ ମୁଁ ଏଇଟା ଗର୍ବର ସହିତ କହିବି, ଏବେ ବି ଆମର ଜେଝା ରୁମ୍ରେ ଗୋଟେ ଗୋଟେ ଗୋଟେ ଗୋଟେ ରେଡିଓ, ଯେତେବେଳେ ଫୁର୍ସେ ଟାଇମ୍ ଆମେ ଖାଇପିଇ ଖରାବେଳେ ରେଷ୍ଟ ନେଲୁ, ଜେଝା ରେଡିଓ ଜେଝା ଲଗେଇ ବସିଥିବେ। ଆଉ ରେଡିଓରୁ ଆମେ ପ୍ରଥମରୁ କହିଥିଲେ ନା, କୌଣସି ପ୍ରକାର ଖରାପ ଜିନିଷ ଆମେ ପାଇବୁନି।
1: ରେଡିଓରେ ଭାଷାରେ ସମ୍ପୂର୍ଣ୍ଣ ଶାଳୀନତା, ଆଉ କୌଣସି ଏପଟ ସେପଟ କଥା ରେଡିଓରେ ଆସେ ନାହିଁ,
0: ଏବଂ
1: କହିବାକୁ ଗଲେ ଗୋଟେ ଏଣ୍ଟରଟେନମେଣ୍ଟର, ସୂଚନାର ବା ଶିକ୍ଷାର ଗୋଟେ ଶୁଦ୍ଧ ମିଡିୟମ।
0: ଆଜ୍ଞା, ମାନେ ଯାହା ବି ଖବର ଦବ ସେ ନିର୍ଭୁଲ ଭାବରେ ଦବ। ତାପରେ ଆମେ ଟେଲିଭିଜନ ପାଖରେ ବସିଲେ ଏମିତି ଗୋଟେ ଗୋଟେ ସିନ୍ ଚାଲି ଆସୁଛି ଯେ କି ଆମେ ବାପା ମା ଭାଇ ଭଉଣୀ ଛୋଟ ପିଲା ତାଙ୍କ ପାଖରେ ବସି ଦେଖିପାରୁନୁ। ମୋବାଇଲ ମଧ୍ୟ ସେମିତି ସେମିତି ଆସ୍ତେ ଆସ୍ତେ ଉନ୍ନତ ହେଇକିରି ସବୁ ଜିନିଷ ବାହାରିଲାଣି। ଏଇ ଯୋଉ ମୋବାଇଲ ବାହାରିଲାଣି, ବର୍ତ୍ତମାନ ସମସ୍ତଙ୍କ ହାତରେ ଗୋଟେ ଗୋଟେ ଆଣ୍ଡ୍ରଏଡ୍ ସେଟ୍।
1: ଆଜ୍ଞା,
0: କିନ୍ତୁ ସେ ଆଣ୍ଡ୍ରଏଡ୍ ସେଟ୍ରେ ବି ଆମେ ଯେକୌଣସି ରେଡିଓ ଚାହିଁବା ଆପ୍ ମାଧ୍ୟମରେ ଆମେ ଯୋଉଠି ଥିଲେ ବି ଶୁଣିପାରିବା। ଯେ ଯୋଉ ବନ୍ୟା ବାତ୍ୟା ମରୁଡି ବିଭିନ୍ନ ଦୈବୀ ଦୁର୍ବିପାକ ସମୟରେ ଯୋଉ ଗଣମାଧ୍ୟମରେ ସବୁ ପ୍ରଚାରିତ ହୁଏ ଯେ ଆପଣ ପାଖରେ ରଖନ୍ତୁ ମହମବତୀଟି, ଏଡିଆସିଲିଟି,
1: ରେଡିଓଟି ନିହାତି ଥିବ। କାହିଁକି ନା ଦେଖନ୍ତୁ, ମହାବାତ୍ୟା ସମୟରେ ଆପଣ ମାନେ ମନେ ପକାନ୍ତୁ, ଇଲେକ୍ଟ୍ରି ସୁବିଧା ନଥିଲା, ଲାଇନ କଟି ଯାଇଥିଲା, ବର୍ଷା ପବନ ଯୋଗୁ ଟିଭି କାହାର ଚାଲି ପାରୁନଥିଲା। ଆଉ ଆମେ ଏବେ ଇନଭର୍ଟର କହୁଛନ୍ତି, ଇନଭର୍ଟର କେତେ ଦିନ ରଖିବ ଚାର୍ଜ? ତ ରେଡିଓ ଲୋକମାନେ ପୁରା ଅନେଇ ବସିଥାନ୍ତି, କାନ ସେଇଠି ଡେରିକି ଥାନ୍ତି ଯେ କଣ ଆସୁଛି ବାର୍ତ୍ତା, କେତେ କଣ ଭଲ ମନ୍ଦ ହେଲା, ସେଇଟା ବି ମନେ ପକେଇବା କଥା।
0: ଆମେ ଯଦି ରେଡିଓରେ ଦୁଇଟା ବ୍ୟାଟେରୀ ପକେଇଦେବୁ, ମାସାଧିକ କାଳ ସେ ଚାଲୁଛି। କିନ୍ତୁ ଏଇ ଯୋଉ ଟେଲିଭିଜନ ହଉ, ମୋବାଇଲ ହଉ, କି ଅନ୍ୟାନ୍ୟ ଯୋଉ କମ୍ପ୍ୟୁଟର ହଉ, ଯେକୌଣସି ଜିନିଷ ହଉ, ତା ପାଇଁ କି ଇଲେକ୍ଟ୍ରି ନିଶ୍ଚୟ ଦରକାର। କାହିଁକିନା ତାର ଯୋଉ ବ୍ୟାଟେରୀଟା ସେଇଟା ଚାର୍ଜ ହବ ସେଇ ଇଲେକ୍ଟ୍ରିରେ, ସେଇଟା ଚାର୍ଜ କେତେ ସମୟ ରଖିବ, ତା ଜୀବନ ଖୁବ କମ ସମୟ, 12 ଘଣ୍ଟା।
1: ଆମେ ସବୁ ସୂଚନା, ଶିକ୍ଷା, ମନୋରଞ୍ଜନ ଖୁବ ଶସ୍ତାରେ କମ ପଇସାରେ ଆମେ ମାନେ ପାଇପାରୁଛନ୍ତି। ଯେମିତି ଆପଣ କହିଲେ, ଦୁଇଟି ବ୍ୟାଟେରୀ ପକେଇଲେ ଆମେ ଅନେକ ଦିନ ପର୍ଯ୍ୟନ୍ତ ରେଡିଓ ଚଲେଇ ପାରିବା।
0: ତାପରେ ଆମେ ଯୋଉଠି ବି ବସିବା, ଯେକୌଣସି କାମ କରୁଥିବା, ଆମେ ମୁଁ ତ କହୁଛି ମୋ କଥା, ମୁଁ ରୋଷେଇ କରୁଥିବି, ମୋ ପାଖରେ ମୋ ରେଡିଓ ବ୍ୟସ୍ତ ହବ। ଯଦି ରେଡିଓଟା ନ ଆଣିପାରିଲି, ମୋ ପାଖରେ ଯୋଉ ଆଣ୍ଡ୍ରଏଡ୍ ସେଟ୍ଟା ରଖିଛି, ମୁଁ ତା ଦେହରେ ବି ଆପ୍ ମାଧ୍ୟମରେ ଯେକୌଣସି ସେଣ୍ଟର ମୋର ଯୋଉଟା ଶୁଣିବାକୁ ଇଚ୍ଛା ମୁଁ ସେଟା ଲଗେଇ ଦେଇ ବସିଥିବି, ମୁଁ ମୋର କାମ କରୁଥିବି। ବସ୍ରେ କି କାର୍ରେ କି କୋଉଠିକି ଯାତ୍ରା କରୁଛି, ଆମେ ବି ରେଡିଓ ବଜେଇ ପାରିବା। ଚଷା ଭାଇ ବିଲକୁ ଯାଉଛି, ସେ ବି ରେଡିଓ ବଜାଉଛି। ଆମର ବି ଏଠି ବହୁତ ଲୋକ ରେଡିଓକୁ ବହୁତ ଭଲ ପାଆନ୍ତି, ତେଣୁ ରିକ୍ସାବାଲା ବି ସେ ତାର ରିକ୍ସା ଚଲାଉଛି, ରେଡିଓ ବଜାଉଛି। ରେଡିଓର ମାନେ ବିକଳ୍ପ ମୁଁ କହିବି କେହି ନାହାନ୍ତି।
1: ଆଜ୍ଞା, ନିଶ୍ଚିତ ରେଡିଓର ବିକଳ୍ପ ହିଁ ନାହିଁ, ଆଉ କେବେ ହବ ବୋଲି ବି ଆମେ ଭାବି ପାରିବାନି, ବିକଳ୍ପ ହେଇପାରିବନି। ଆଉ ଯୋଉ କଥା କହିଲେ, ଚଷା ଭାଇଟିଏ ତାର ଚାଷ କାମ କରୁଛି, କେତେ ପରିଶ୍ରମ, ରେଡିଓଟିଏ ତାର ବିଲରେ ବା ହିଡ଼ରେ ରଖିଦେଇଛି, ଆଉ ସେ କାମ କରୁଛି, ତାର କଷ୍ଟ ଲାଘବ ହେଇଯାଉଛି, ସେ କାମ କରୁଛି, ମନଟା ତାର ଖୁସି ହଉଛି, ମନ ଖୁସି ସହିତ ସେ ରେଡିଓ ଶୁଣି ଶୁଣି କାମ କରୁଛି, କାମ କରିବାର ଗତି ବି ବଢିଯିବ, ଆଉ ଟାୟାର୍ଡ ବି ଜଣା ପଡିବନି। ସେମିତି ଘରେ ଗୃହିଣୀ ମାନେ ଘରେ ରୋଷେଇ କରୁଛନ୍ତି, ରେଡିଓ ସେଟ୍ଟିଏ ତାଙ୍କର ଚାଲିଛି, ତାଙ୍କ ମନ ପସନ୍ଦର ପ୍ରୋଗ୍ରାମ, ସେ ଗୀତ ହଉ, ଡ୍ରାମା ହଉ, ନ୍ୟୁଜ୍ ହଉ, ଯାହା ହଉ, ଗୋଟେ ତାଙ୍କର ସିଏ ଲଗେଇଲେ ଆଉ ତାଙ୍କ କାମ ସିଏ କଲେ। ବେଶୀ ଦେଖିବା ଆମେ ଯୋଉ ଛୋଟକାଟିଆ ଦୋକାନ, ବରା ପିଆଜି ବିକୁଛନ୍ତି, ପାନ ଦୋକାନ, ତାଙ୍କ ପାଖରେ ନିଶ୍ଚିତ ଦିନ ରାତି 24 ଘଣ୍ଟା ରେଡିଓଟିଏ ଚାଲିଥିବ। ନିଜେ ଅନୁଭବ କରିଛି ୱାକରେ ଗଲାବେଳେ, ଯେ ସେ ଛୋଟ ଛୋଟ ଦୋକାନ ଗୁଡିକରେ ରେଡିଓ ସବୁବେଳ ପାଇଁ ଚାଲିଥାଏ, ଆଉ ସେମାନଙ୍କୁ ପଚାରିଲେ କୁହନ୍ତି ରେଡିଓ ଶୁଣିଲେ ଆମର ମନ ଖୁସି ହୁଏ, ଆଉ ଆମେ କାମ କରୁ ଜାଣିପାରୁନି କେତେ କାମ କରୁଛୁ,
0: କିଛି ଜଣାପଡ଼ୁନି, ମାନେ ରେଡିଓ ଶୁଣି ଅନ୍ୟ ମନ ଯାଉ। ମ୍ୟାଡାମ, ରିସେଣ୍ଟଲି ଗୋଟେ କଥା କହୁଛି, ଆମର ଗୋଟେ ବାୟୋଗ୍ୟାସ ପ୍ଲାଣ୍ଟ ଆମେ କରିଛୁ, ସେ ଟାଙ୍କିଟା ଟିକେ ଉଦ୍ଧାର, ଆମେ ଯୋଡିଏ ପୁରୁଷ ସ୍ତ୍ରୀ ଦି ଜଣଙ୍କୁ ଡାକିଲୁ ସେ ଟାଙ୍କିଟା ସଫା କରିବାକୁ। ସେ ସଫା କରୁଛନ୍ତି, ସେ ମାନେ ଏତେ ରେଡିଓ ଭଲ ମନ୍ଦ, ଶେଷକୁ ମୋ ସାନ ଭଉଣୀ ନେଇକି ସେ କହିଲି, ତାଙ୍କ ପାଖରେ ରେଡିଓ ଥିଲା, ସେ ଫଟୋ ବି ସେ ମାନେ ଫେସବୁକ୍ରେ ଛାଡିଦେଇଥିଲା, ବହୁତ କମେଣ୍ଟ ଆସିଥିଲା। ସେ ଦି ଜଣ ଯାକ କାମ କରିସାରିକି ବସିକି ଚା ଜଳଖିଆ କରୁଛନ୍ତି, ତାଙ୍କ ମଝିରେ ରେଡିଓ ଥୁଆ ହେଇଛି। ମାନେ ଏବେ ବି ଲୋକ ରେଡିଓକୁ ବହୁତ ଭଲ ପାଉଛନ୍ତି, ସିଏ ତେଣିକି ଯିଏ ଥିଲା ବାଲା ହୁଅନ୍ତୁ ନଥିଲା ବାଲା ହୁଅନ୍ତୁ, ରେଡିଓର ମହତ୍ତ୍ୱକୁ ଯିଏ ବୁଝିଛି ସେ କେବେ ବି ରେଡିଓକୁ ମାନେ ନିଜ ପାଖରୁ ଦୂରେଇ ପାରିବନି, ଯେତେ ମାଧ୍ୟମ ଆସୁ।
1: ସେଇଥିପାଇଁ ରେଡିଓ କୁହାଯାଉଛି ଯେ ବହୁ ଜନ ହିତାୟ ବହୁ ଜନ ସୁଖାୟ,
0: ବହୁ ଜନ ସୁଖାୟ। ରେଡିଓଟା ସମସ୍ତଙ୍କୁ ଖୁସି ଦେଇପାରୁଛି, ସୁଖ ଦେଇପାରୁଛି, ସବୁ ଦେଇପାରୁଛି।
1: ସବୁଠୁ ବଡ କଥା ହେଲା ଯୋଉ କଥା କହିଲେ ଆପଣ, ଯେ ସୂଚନା ମିଳିପାରୁଛି, ଶିକ୍ଷା ପାଇପାରୁଛନ୍ତି, ତା ସହିତ ମନୋରଞ୍ଜନର ଖୋରାକ ମଧ୍ୟ ଆମକୁ ରେଡିଓ ଯୋଗାଉଛି। ଦେଖିବା ଯାହା ଘରେ ରେଡିଓଟିଏ ସବୁବେଳେ ବାଜୁଥିବ ତା ଘରର ଛୁଆମାନଙ୍କର ବୁଦ୍ଧି ବି ବହୁତ ଥାଏ, ସେମାନେ ଅନେକ

0: କଥା ଶିଖିଥାନ୍ତି ରେଡିଓ ଶୁଣିକି?
1: ରେଡିଓରେ ମ୍ୟାଡାମ ସମସ୍ତଙ୍କ ପାଇଁ ପ୍ରୋଗ୍ରାମ ଦଉଛି, ଛୋଟ ଛୁଆ ହୁଅନ୍ତୁ, ବୟସ୍କ ଲୋକ ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ,
0: ମହିଳା ହୁଅନ୍ତୁ, ଯୁବକମାନେ ହୁଅନ୍ତୁ, ଆଜ୍ଞା
1: ଆଜ୍ଞା। ତାପରେ ରେଡିଓ ଶୁଣିଲେ ବି ଆମର କୌଣସି ପ୍ରକାର ଆଖି ହଉ କି ମୁଣ୍ଡ ହଉ ଆଙ୍ଗୁଠି ହଉ କୌଣସି ପ୍ରକାର କିଛି କାହା ଉପରେ କିଛି କୁପ୍ରଭାବ ପଡିବନି,
0: କୁପ୍ରଭାବ ପଡିବନି ଆଜ୍ଞା। ଆମେ ମୋବାଇଲ ଦେଖିଲେ ବା ଟିଭି ଚଲେଇଲେ ଆମର ଆଖି ଉପରେ ସେଟା ପ୍ରେସର ପଡୁଛି, ବେଳେ ବେଳେ ଅଧିକ ସମୟ ଦେଖିଲେ ବି ମୁଣ୍ଡ ବିନ୍ଧୁଛି, କିନ୍ତୁ ରେଡିଓ ଆପଣ ଯେତେ ଶୁଣିଲେ ବି ଆପଣଙ୍କର କୌଣସି ମାନେ ଶରୀରର ସମସ୍ୟା ଦେଖା ଦବନି, ବରଂ ଆପଣଙ୍କୁ ସେ ଖୁସି ରଖିବ, ଆପଣଙ୍କର ଦେହ ଭଲ ରହିବ,
1: ମନ ଫ୍ରି ରହିବ।
0: ଆଜ୍ଞା ନିଶ୍ଚିତ। ଆଉ ଏମିତି ଯୁଗେ ଯୁଗେ ରେଡିଓ ଥାଉ। ଆପଣଙ୍କ ଘରେ ଆପଣ କେତେ ସମୟ ଲେଖା ରେଡିଓ ଶୁଣନ୍ତି?
1: ମ୍ୟାଡାମ ମୁଁ ତ ଭୋରରୁ ଉଠେ, ଗୋଟେ ରେଡିଓ
0: ଷ୍ଟାର୍ଟିଂର ଯୋଉ ରେଡିଓର ଧୁନି ବାଜେ ତାକୁ ଶୁଣିଲେ ମନ ଭିତରେ ଗୋଟେ ଖୁସି ଜାଗ୍ରତ ହୁଏ ନା କଣ?
1: ଆଜ୍ଞା ମୋ ସାନ ଭଉଣୀଙ୍କର 5ଟାରେ ଲଗେଇ ଦିଏ, କିନ୍ତୁ ମୁଁ 6ଟା ବାଜିବାକୁ 10 ମିନିଟ ହବ ମୁଁ କଟକ ସେଣ୍ଟର ଲଗେଇ ଦିଏ। କଟକ ସେଣ୍ଟର ହଉ, ବେଳେ ବେଳେ କେଉଁଝର ଲଗାଏ, ବେଳେ ବେଳେ ଜୟପୁର ଲଗାଏ,
0: ଯୋଉଠି ଭଲ ପ୍ରୋଗ୍ରାମ ଟିକେ ଦଉଥିବ ସେଇ ଷ୍ଟେସନକୁ ଆପଣ
1: ଲଗେଇ। ତାପରେ ଆମ ରେଡିଓ ବାଜୁଥିବ ବାଜୁଥିବ ବାଜୁଥିବ ଗଲା। ତାପରେ ଟିକେ 2ଟାକୁ ଟିକେ ଜଗତସିଂହପୁରରେ ଗୋଟେ ଫିଲ୍ମ ସେଣ୍ଟର ଅଛି, ସେଥିରେ ଟିକେ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହୁଏ, ତାକୁ ଟିକେ ଲଗେଇ 2ଟାରୁ 4ଟା ଶୁଣିଦେବୁ। ଏମିତି ଆମର କିନ୍ତୁ ରେଡିଓ ଶୋଇବା ପର୍ଯ୍ୟନ୍ତ ରେଡିଓ ଆମର ସବୁବେଳେ, ଯଦି ବାହାରକୁ ଗଲେ ବି ମୋବାଇଲ ମାଧ୍ୟମରେ ସେ ରେଡିଓ ଆମେ ଶୁଣୁ, ଅନ୍ୟ ଜିନିଷକୁ କେହି ଆମ ଘରେ ବି କେହି।
0: ସ୍ୱଚ୍ଛ ମାଧ୍ୟମ କହିବାକୁ ହେଲେ ରେଡିଓ ହଉଛି ଗୋଟେ ସ୍ୱଚ୍ଛ ମାଧ୍ୟମ, ଯୋଉ କଥା ଆଉ ଟିକେ ଆଗରୁ କହୁଥିଲେ ଟିଭି ଦେଖୁ ଦେଖୁ ମୋବାଇଲ ଦେଖୁ ଦେଖୁ କିଛି ଗୋଟେ ଅଖାଡୁଆ ଚାଲି ଆସେ, ଭଲ ଲାଗେନି ପରିବାର ବର୍ଗଙ୍କ ସହିତ, କିନ୍ତୁ ରେଡିଓରେ ସେମିତି ସମସ୍ୟା କେବେ ହବନି। ଆପଣ ମାନେ ସପରିବାରେ ସବୁ କିଛି ଶୁଣିପାରିବେ, କିଛି ସେମିତି ଅସୁବିଧା ନାହିଁ। ଆପଣ ରେଡିଓ ଶୁଣୁଛନ୍ତି, ରେଡିଓ ପାଇଁ ଆପଣଙ୍କର ଭଲ ପାଇବା ଅଛି, ସେତିକି ବଡ କଥା। କଣ କହିବେ ଆମର ଯୋଉ ଭଉଣୀ ମାନେ ଆଜି ଶୁଣୁଛନ୍ତି?
1: ତେଣୁ ମୁଁ ସବୁ ଭଉଣୀ ମାନେ ଯୋଉମାନେ ଶୁଣୁଛନ୍ତି ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ରେଡିଓକୁ କେବେ ଭୁଲନ୍ତୁ ନାହିଁ, ରେଡିଓକୁ ସବୁବେଳେ ନିଜର ସାଥୀ କରି ରଖନ୍ତୁ। ଦେଖିବେ ସିଏ ଆପଣମାନଙ୍କୁ ସବୁ ଦବ, ଆମେ ଯୋଉଟା ଜାଣିନଥିବା ତା ମାଧ୍ୟମରେ ଜାଣିବା, ମନୋରଞ୍ଜନ ବି ପାଇବା, ବିଭିନ୍ନ ସୂଚନା ବି ପାଇବା, ବହୁତ କଥା। ଭଉଣୀ ମାନଙ୍କର ପ୍ରାୟ ସିଲେଇ ବିଷୟରେ ରୋଷେଇ ବିଷୟରେ ଏଗୁଡା ଜାଣିବାକୁ ବହୁତ ଆଗ୍ରହ ଥାଏ, ମାନେ ଗୃହିଣୀ ଘରେ ରହୁଛନ୍ତି, ସେଗୁଡାକ ମଧ୍ୟ ଆମେ ରେଡିଓ ମାଧ୍ୟମରେ ଶିଖିପାରିବା। ତେଣୁ ରେଡିଓକୁ କେହି ଭୁଲନ୍ତୁନି, ରେଡିଓକୁ ଆଦରି ନିଅନ୍ତୁ। ଯିଏ ତା ସ୍ଥାନରେ ଯେମିତି ଅଛି ସେମିତି ଆଗରୁ ଥିଲା, ଏବେ ଅଛି, ଆଗକୁ ମଧ୍ୟ ରହିବ। ରେଡିଓର ଯୋଉ 90 ବର୍ଷ ପୂର୍ତ୍ତି ହେଲା, ମୁଁ ତ ଚାହୁଁଛି ସେ ଆହୁରି ଆଗକୁ ଆଗକୁ ସେଞ୍ଚୁରୀ ତ ମାରିବ, ତାପରେ ଆହୁରି ବହୁତ ଆଗକୁ ଯାଉ, ଏବଂ ସମସ୍ତେ ରେଡିଓକୁ ଆଦର କରି ସମସ୍ତେ ପାଖରେ ଖଣ୍ଡେ ଖଣ୍ଡେ ରେଡିଓ ରଖନ୍ତୁ, ଯେତେବେଳେ ସମୟ ହେଲା ରେଡିଓ ଶୁଣନ୍ତୁ, ଅନ୍ୟାନ୍ୟ କାମ କରନ୍ତୁ କିନ୍ତୁ ରେଡିଓ ଶୁଣନ୍ତୁ।
0: ତାହେଲେ ନିଶ୍ଚିତ ଭାବେ ରେଡିଓ ର 90 ବର୍ଷ ପୂର୍ତ୍ତି ହେଇଛି, ବହୁତ ଖୁସିର କଥା। ବହୁଜନ ହିତାୟ ବହୁଜନ ସୁଖାୟ, ସବୁଦିନ ଏମିତି ରେଡିଓ ଚିର ସବୁଜ ଥାଉ, ଆଉ ଆମକୁ ଶିକ୍ଷା ସୂଚନା ଆଉ ମନୋରଞ୍ଜନ ଯୋଗାଉ ଥାଉ।
1: ଆଜ୍ଞା
0: ଯାହା ହଉ ମ୍ୟାଡାମ, ଆପଣ ରେଡିଓ ସମ୍ପର୍କରେ ଅନେକ କିଛି କହିଲେ, ଧନ୍ୟବାଦ, ନମସ୍କାର।
1: ନମସ୍କାର।

ମନୁଷ୍ୟ ପରି ପଶୁପକ୍ଷୀଙ୍କର ମଧ୍ୟ ଜୀବନ ରହିଛି। ଜୀବଜନ୍ତୁ ମଧ୍ୟ ହେଉଛନ୍ତି ଈଶ୍ୱରଙ୍କର ସୃଷ୍ଟି। ମନୁଷ୍ୟ ପରି ପଶୁପକ୍ଷୀଙ୍କର ମଧ୍ୟ ପୃଥିବୀ ଉପରେ ସମାନ ଅଧିକାର ରହିଛି। ପଶୁମାନେ ଆମ ପାଇଁ ଅନେକ କାମ କରନ୍ତି। ପଶୁମାନେ ଆମକୁ ଅନେକ ଉପକାର ଦେଇଥାନ୍ତି। ପଶୁପକ୍ଷୀଙ୍କ ପ୍ରତି ଅତ୍ୟାଚାର ହେଉଛି ତାହା ଆଉ ତ ଠିକ୍ ନୁହେଁ। ସେମାନେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରର ବିରୋଧ କରିପାରୁନାହାନ୍ତି ବା ସେମାନେ କହିପାରୁନାହାନ୍ତି ବୋଲି ଯେ ଆମେ ବା ମନୁଷ୍ୟ ଜାତି ସେମାନଙ୍କୁ ଅତ୍ୟାଚାର କରିବା ତାହା ଆଉ ତ ଗ୍ରହଣୀୟ ନୁହେଁ। ମନୁଷ୍ୟ ପଶୁପକ୍ଷୀମାନଙ୍କ ଉପରେ ନିର୍ଭରଶୀଳ। ପଶୁପକ୍ଷୀଙ୍କ ପ୍ରତି ଭଲ ବ୍ୟବହାର କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ଆମେ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ଜରୁରୀ। ଜୀବଜନ୍ତୁଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଲୋକଙ୍କୁ ସଜା ମିଳିବା ଜରୁରୀ। ପଶୁ ରାଷ୍ଟ୍ରର ମହାନ ସମ୍ପତ୍ତି। ପଶୁ ମାନବ ଜାତିର ବଡ଼ ମିତ୍ର ବା ସହାୟକ। ସେମାନଙ୍କୁ ଭଲ ପାଇବା ବା ଭଲ ବ୍ୟବହାର କରିବା ଆମର କର୍ତ୍ତବ୍ୟ। ସେମାନଙ୍କ ପ୍ରତି ବା ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଗୋଟିଏ ମହାନ ଗୁଣ। ଆମେ ସମସ୍ତେ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ଜରୁରୀ।

ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନାରେ ଥିଲେ ସଞ୍ଜୁଶ୍ରୀ ବୃନ୍ଦାବନ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଭାରତ କେ ଗୁଞ୍ଜ ରିଲି କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10ଟା। ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02ରେ ଶୁଣିବେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। 10:30ରେ ଶୁଣିବେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1290ତମ ଅଧ୍ୟାୟ। ଦିନ 1:20ରେ ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜି ଏଥିରେ ଶୁଣିବେ ଆକାଶବାଣୀର ଆବଶ୍ୟକତା ଓ ଭବିଷ୍ୟତକୁ ନେଇ ଏକ ସାକ୍ଷାତକାର ଅମୀୟ ସାମନ୍ତରାୟଙ୍କ ସହ। ଇନ୍ଦ୍ରଧନ କାର୍ଯ୍ୟକ୍ରମରେ ଅପରାହ୍ନ 5:00ରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଛୋଟ ମୋର ଗାଁଟି ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30ରେ। ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। ରାତି 7:00ରେ ଶୁଣିବେ କେତୋଟି ଲଘୁ ସଙ୍ଗୀତ। 7:25ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଏଥିରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ। ରାତି 7:30ରେ ଶୁଣିବେ କୃଷିଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ ରହିଛି ଆଲୋଚନା ଖରାଟିଆ ହଳର ଆବଶ୍ୟକତା ନନ୍ଦିତା ଜେନାଙ୍କ ସହ। ରାତି 8:00ରେ ଶୁଣିବେ ପାରମ୍ପରିକ ଗୀତରେ ପଲ୍ଲୀ ଗୀତ। ରାତି 8:15ରେ କାର୍ଯ୍ୟକ୍ରମ ଆଲୋଚନା। ରାତି 10:00ରେ ଶୁଣିବେ କେନ୍ଦ୍ରା ଗୀତ, ପରିବେଷଣ କରିବେ ସୁରେନ୍ଦ୍ରନାଥ ଏବଂ ସାଥୀ। ରାତି 10:30ରେ କାର୍ଯ୍ୟକ୍ରମ ଚିରନ୍ତନୀରେ ଶୁଣିବେ ଆକାଶବାଣୀର ଚିରସବୁଜ ଗୀତ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା।

ଭକ୍ତି ମଣିଷକୁ ନମ୍ର କରେ, ମନକୁ ପବିତ୍ର କରେ। ଜୀବନର ଅନେକ ଦୁଃଖ କଷ୍ଟ ମଧ୍ୟରେ ଭଗବାନଙ୍କର ନାମ ଉଚ୍ଚାରଣ ସ୍ମରଣ ଆମକୁ ଦେଇଥାଏ ନୂଆ ସାହସ। ସତ୍ୟପଥରେ ଚାଲିବା, ଅନ୍ୟକୁ ସାହାଯ୍ୟ କରିବା ଓ ମନରେ ଭଲ ପାଇବା ରଖିବା ହିଁ ସତ୍ୟ ଆଉ ଧର୍ମ ହୋଇଥାଏ।

ଶ୍ରୋତାବନ୍ଧ, ପ୍ରତ୍ୟେକ ପ୍ରଭାତ ଆମ ପାଇଁ ନୂଆ ଆଶା ନେଇ ଆସେ। ଯେଉଁଠାରେ ବିଶ୍ୱାସ ଅଛି ସେଠାରେ ଭୟ ନାହିଁ, ଯେଉଁଠାରେ ଭକ୍ତି ଅଛି ସେଠାରେ ଶାନ୍ତି ନିଶ୍ଚୟ ଅଛି। ତେଣୁ ମନରୁ ସମସ୍ତ ଖରାପ ଭାବନାକୁ ଦୂର କରି ପ୍ରେମ ଓ ମାନବିକତାର ପଥରେ ଆଗକୁ ବଢ଼ିବା, ଏହା ହିଁ ମାନେ ଜୀବନର।

ଈଶ୍ୱରଙ୍କ ନିକଟରେ ଧନ ସମ୍ପତ୍ତିର ମୂଲ୍ୟ ଆଜ୍ଞା କିଛି ନାହିଁ, ମୂଲ୍ୟ ଅଛି କେବଳ ପବିତ୍ର ମନ ସତ୍କର୍ମର। ଯେଉଁ ମଣିଷ ଅନ୍ୟର ମୁହଁରେ ଟିକେ ହସ ଫୁଟେଇପାରେ ସେ ହେଉଛି ପ୍ରକୃତ ମଣିଷ। ଭଲ କାମ କରନ୍ତୁ, ସତ୍ୟ କୁହନ୍ତୁ ଆଉ ପ୍ରତ୍ୟେକଟି କାର୍ଯ୍ୟକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରନ୍ତୁ, ବାସ୍ ଦେଖିବେ ଜୀବନ କେମିତି ସୁନ୍ଦର ହୋଇଯିବ।

ଅହଙ୍କାର ମଣିଷକୁ ମଣିଷଠାରୁ ଦୂରେଇ ଦିଏ, କିନ୍ତୁ ନମ୍ରତା ମଣିଷକୁ ସମସ୍ତଙ୍କର ନିକଟରେ ପହଞ୍ଚାଏ। ତେଣୁ ସବୁବେଳେ ନମ୍ର ହୁଅନ୍ତୁ, ଧୈର୍ଯ୍ୟ ଏବଂ ସହନଶୀଳତାକୁ ନିଜର ଅସ୍ତ୍ର କରନ୍ତୁ, ଆଉ ମନକୁ ସୁସ୍ଥ ରଖିବାକୁ, ମନର ଦୁଃଖ ବେଦନା ଭୁଲିବାକୁ ସଙ୍ଗୀତକୁ ସାଥୀ କରନ୍ତୁ। ତେବେ ଆଜି ଗୀତାଞ୍ଜଳିର ଏହି ସଙ୍ଗୀତମୟ ପରିସର ମଧ୍ୟରୁ ଆପଣଙ୍କଠାରୁ ବିଦାୟ ନେଉଛି, ଆଉ ଆପଣଙ୍କୁ ଶୁଣାଉଛି କାର୍ଯ୍ୟକ୍ରମର ଏହି ଶେଷ ଗୀତ। ରହୁଛି, ନମସ୍କାର।

ଆଜି ପାଇଁ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଉପସ୍ଥାପନାରେ ମୁଁ ଥିଲି ବିଜ୍ଞାନ ଦର୍ଶିନୀ।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 11ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ବା ଇଣ୍ଟରନ୍ୟାସନାଲ୍ ଡେ ଫର୍ ବାୟୋଲୋଜିକାଲ୍ ଡାଇଭର୍ସିଟି ପ୍ରତ୍ୟେକ ବର୍ଷ ମେ 22କୁ ପାଳନ କରାଯାଏ। ଜୈବ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ଏବଂ ଏହାର ସଂରକ୍ଷଣ ପାଇଁ ମିଳିତ ଜାତିସଂଘ ଦ୍ୱାରା ଏହି ଦିନ ଘୋଷଣା କରାଯାଇଛି। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ପ୍ରକୃତି ଓ ଜୀବଜଗତର ବିବିଧତା ବିଷୟରେ ସଚେତନତା ବଢ଼ାଇବା। ଏହା ମେ 22, 1992ରେ ଜୈବ ବିବିଧତା ଚୁକ୍ତିନାମା ଗ୍ରହଣ କରାଯାଇଥିଲା।

0: ପୁଣି ଆକାଶବାଣୀର ଅବଦାନ ଆମ ଜୀବନଶୈଳୀରେ କେତେ ପ୍ରଭାବ ପକାଇପାରେ ଆସନ୍ତୁ ଶୁଣିବା ଏକ ଆଲୋଚନା।
1: ସାର୍ ନମସ୍କାର।
2: ନମସ୍କାର ଆଜ୍ଞା।
1: ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୁଁ ଅଧ୍ୟାପକ ଅମିୟ।

0: ତା ପୂର୍ବରୁ ମଧ୍ୟ ପ୍ରାଇଭେଟ ବ୍ରଡକାଷ୍ଟିଂ ବ୍ୟବସ୍ଥା ଥିଲା ଭାରତରେ 1936 ମସିହା ପୂର୍ବରୁ ମଧ୍ୟ ପ୍ରାଇଭେଟ ବ୍ରଡକାଷ୍ଟିଂ ବ୍ୟବସ୍ଥା ବା ଗୋଟେ ଘରୋଇ ପ୍ରସାରଣ ବ୍ୟବସ୍ଥା ଥିଲା। ତେବେ 1956 ମସିହାରେ ଅଲ୍ ଇଣ୍ଡିଆ ରେଡିଓର ନାମକରଣ ହେଇଥିଲା ଆକାଶବାଣୀ। 1956ରୁ ତାହା ଆକାଶବାଣୀ ରୂପେ ପରିଚିତ ହେଲା ଏବଂ ଭାରତର ପ୍ରଥମ ରେଡିଓ ଷ୍ଟେସନ ସ୍ଥାପନ ହୋଇଥିଲା ବମ୍ବେ ସହରରେ। ସେହିଭଳି ଆମ ଓଡ଼ିଶାରେ ଆପଣଙ୍କର ଆକାଶବାଣୀ କଟକ ହେଉଛି ଓଡ଼ିଶାର ପ୍ରଥମ ରେଡିଓ ଷ୍ଟେସନ। ଓଡ଼ିଶା ହେଉଛି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଯାହାକି 1936 ମସିହା ଏପ୍ରିଲ ମାସ 1 ତାରିଖରେ ଗଠନ ହୋଇଥିଲା। ତାପରେ ପରେ 1948 ମସିହାରେ ଓଡ଼ିଶାର ପ୍ରଥମ ରେଡିଓ ଷ୍ଟେସନ ଆକାଶବାଣୀ କଟକ ଆରମ୍ଭ କରାଯାଇଥିଲା। ତେଣୁ ସେ ହିସାବରେ ଆମେ ଛୁଆଟି ବେଳୁ ଆକାଶବାଣୀ କଟକରୁ ହିଁ ରେଡିଓ ଶୁଣୁଥିଲୁ, କାରଣ ମୂଳ ଘର ହେଉଛି ମୋର ପୁରୀ। ସମୟକ୍ରମେ ମୁଁ ଆସି କେନ୍ଦୁଝରରେ ଅଧ୍ୟାପନା ଚାକିରିରେ ଅଛି, ତେଣୁ ଛୁଆଟି ବେଳୁ ଆମେ ଯେତେବେଳେ ଆମେ ସ୍କୁଲରେ ପଢୁଥିଲୁ କଲେଜରେ ପଢୁଥିଲୁ ଆକାଶବାଣୀ କଟକ ସହିତ ଆସୋସିଏଟେଡ୍ ଥିଲୁ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଆମେ ଅଧ୍ୟାପକ ଭାବରେ କେନ୍ଦୁଝରରେ ଆମର କାର୍ଯ୍ୟ କରିବା ଆରମ୍ଭ କଲୁ, ଆମର ଯୋଉ ପ୍ରଫେସନାଲ ଲାଇଫ ଷ୍ଟାର୍ଟ କଲୁ, ସେତେବେଳେ ଆମେ ଶୁଣିବା ପାଇଁ ପାଇଲୁ ଆକାଶବାଣୀ କେନ୍ଦୁଝର। କିନ୍ତୁ ଆଜିକାଲି ସମୟର ଯୋଉ ସ୍ୱଳ୍ପତା, ତା ଭିତରେ ଆମେ ସମୟ ପାଉନୁ ଆଡିକୁଏଟ ଟାଇମ ରେଡିଓକୁ ଦବା ପାଇଁ ବା ରେଡିଓ ଶୁଣିବା ପାଇଁ। ତଥାପି ଆମର ଯୋଉ ଏଜୁକେସନ, ଯେ ଆମେ ଯେତେବେଳେ ଛୁଆ ଥିଲୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଶୁଣି ଶୁଣି ଆଜି ଆମେ ଅଧ୍ୟାପକ। ଆମର ଆକାଶବାଣୀ କଟକରେ ଦିଏ ବିଦ୍ୟାଳୟ କାର୍ଯ୍ୟକ୍ରମ, ତାକୁ ଶୁଣି ଶୁଣି ଆମେ ଅଧ୍ୟାପକ। ଆପଣଙ୍କର 23 ଜୁଲାଇ ହଉଛି ନ୍ୟାସନାଲ ବ୍ରଡକାଷ୍ଟିଂ ଡେ, ଜାତୀୟ ପ୍ରସାରଣ ଦିବସ, ଆପଣମାନେ ସେଟା ଜାଣିଥିବେ, ଆପଣ ରେଡିଓ ଲାଇନର ଲୋକ। ଆଉ ଦ୍ୱିତୀୟ କଥା ହଉଛି ଭାରତରେ ଯେତେବେଳେ ପ୍ରଥମ 1947 ମସିହା ଯେତେବେଳେ ଭାରତ ସ୍ୱାଧୀନତା ଲାଭ କଲା ଅଗଷ୍ଟ 15 1947, ମାନେ ଆପଣଙ୍କର 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଯୋଉଦିନ ଭାରତ ସ୍ୱାଧୀନତା ଲାଭ କଲା, ତାପରେ ପରେ ଆପଣଙ୍କର ଗାନ୍ଧୀଜୀ ପ୍ରଥମ ଥର ପାଇଁ, ସେଟା ବୋଧ ହୁଏ ମୋର ମନେ ପଡୁଛି, ଯାହା 12 ନଭେମ୍ବର 1947 ନୂଆଦିଲ୍ଲୀରେ ଯୋଉ ଅଛି ଅଲ୍ ଇଣ୍ଡିଆ ରେଡିଓ ଷ୍ଟେସନକୁ ଯାଇଥିଲେ, ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ରେଡିଓ ଷ୍ଟେସନକୁ ଯାଇଥିଲେ ଏବଂ ସେଇଟା ଥିଲା ତାଙ୍କ ଜୀବନର ପ୍ରଥମ ଏବଂ ଶେଷ ଅଲ୍ ଇଣ୍ଡିଆ ରେଡିଓ ଭିଜିଟ୍। ସେଇଥିପାଇଁ ସେଇ ଦିନଟିକୁ ପାଳନ କରାଯାଏ, ନଭେମ୍ବର ମାସ 12 ତାରିଖକୁ ପାଳନ କରାଯାଏ ନ୍ୟାସନାଲ ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ ଡେ, କାରଣ ସେଦିନ ଗାନ୍ଧୀଜୀ ଯାଇଥିଲେ ଆପଣଙ୍କର ଅଲ୍ ଇଣ୍ଡିଆ ରେଡିଓ ନ୍ୟୁଦିଲ୍ଲୀ, ସେଟା ତାଙ୍କ ଜୀବନର ଶେଷ ଏବଂ ତାଙ୍କ ଜୀବନର ପ୍ରଥମ ରେଡିଓ ଷ୍ଟେସନ ଭିଜିଟ୍ ଥିଲା।
1: ଆପଣ ତ ଏତେ ବର୍ଷରୁ ରେଡିଓ ଶୁଣୁଛନ୍ତି, ତା ଉପରେ ଆପଣଙ୍କର ଏକ୍ସପିରିଏନ୍ସ ବି ଅଛି, କିନ୍ତୁ
0: ଆଜ୍ଞା,
1: କିଭଳି ଭାବରେ ରେଡିଓ ଆପଣଙ୍କୁ ପ୍ରଭାବିତ କରିଛି?
0: ରେଡିଓ ଆଜ୍ଞା ବହୁ ଅଂଶରେ ପ୍ରଭାବିତ କରିଛି ଆପଣଙ୍କର। ଆମେ ଛୁଆଟି ବେଳୁ ରେଡିଓରୁ ନାଟକ ଶୁଣୁ, ରେଡିଓରୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଶୁଣୁ, ରେଡିଓରୁ ଶିଶୁ ସଂସାର କାର୍ଯ୍ୟକ୍ରମ ଶୁଣୁ, ଯୋଉଟା ଆକାଶବାଣୀ କଟକରେ ଆପଣଙ୍କର ବଧୁ ନିରୁପମା ଉପନ୍ୟାସ ପଢିବା ପୂର୍ବରୁ ଆମେ ରେଡିଓରୁ ସେଟା ଶୁଣିଥିଲୁ। ଆପଣଙ୍କର ବିଭୂତି ପଟ୍ଟନାୟକଙ୍କର ଯୋଉ ବଧୁ ନିରୁପମା ଉପନ୍ୟାସ, ସେଟା ବାରମ୍ବାର ବାରମ୍ବାର ପ୍ରତି ବର୍ଷ ନୂଆ ନୂଆ ସଂସ୍କରଣରେ ସେଟା ପ୍ରକାଶ ପାଉଥିଲା। ବିଭୂତି ପଟ୍ଟନାୟକ ଯେତେ ଉପନ୍ୟାସ ଲେଖିଛନ୍ତି ତା ଭିତରେ ତାଙ୍କର ହାଇଏଷ୍ଟ ସେଲିଂ ନଭେଲ ହଉଛି, ଓଡ଼ିଆ ନଭେଲ ହଉଛି ବଧୁ ନିରୁପମା। ସେଟାର ସେ ଏତେ ସେଲିଂର ତାର ମୁଖ୍ୟ କାରଣ ହଉଛି ଆକାଶବାଣୀ କଟକର ଯୋଉ ବଧୁ ନିରୁପମା ନାଟକ, ବିଭୂତି ପଟ୍ଟନାୟକଙ୍କର ସେଇ ଉପନ୍ୟାସକୁ ନାଟ୍ୟ ରୂପ ଦିଆଯାଇକିରି ଆପଣଙ୍କର ଆକାଶବାଣୀ କଟକ ତାକୁ ଏତେ ପପୁଲାରାଇଜ କରାଇଥିଲା। ଏବଂ ବଧୁ ନିରୁପମା ହିସାବରେ ଝରଣା ଦାସ ଯେତେବେଳେ ନିଜେ ଅବତୀର୍ଣ୍ଣ ହେଇଥିଲେ ସେ ଭୂମିକାରେ, ସେ ସେଇ ଯୋଉ ନଭେଲଟିକୁ ସେ ଏତେ ପପୁଲାରାଇଜ କରିଥିଲେ, ଏତେ ଲୋକପ୍ରିୟ କରିଥିଲେ, ଫଳରେ ସେ ଉପନ୍ୟାସର ସେଲ୍ ଯଥେଷ୍ଟ ବଢିଯାଇଥିଲା। ଆପଣଙ୍କର ଇଏ ମର୍ଣ୍ଣିଂ ନ୍ୟୁଜ ଆପଣଙ୍କର ଆଗରୁ ଦଉଥିଲା, ଆଜିକାଲି କଣ ମୁଁ ଜାଣିପାରୁନି, କିନ୍ତୁ ମର୍ଣ୍ଣିଂ ନ୍ୟୁଜ ଗୋଟେ ଦିଏ ଅଲ୍ ଇଣ୍ଡିଆ ରେଡିଓ ନ୍ୟୁ ଦିଲ୍ଲୀରୁ, ଯାହାକୁ ଆପଣଙ୍କର ଆକାଶବାଣୀ କଟକ ବି ରିଲେ କରୁଥିଲା, ଆକାଶବାଣୀ କେଉଁଝର ବି ରିଲେ କରୁଥିଲା। ଆଜିକାଲି କାହିଁ କେଉଁଝର ରେଡିଓ ଷ୍ଟେସନରେ ବୋଧ ହୁଏ ସେଟା ରିଲେ ହେଉନି। ସେଇ ଯୋଉ କାର୍ଯ୍ୟକ୍ରମ ଶୁଣି ଶୁଣି ଆମେ ଆମର ଇଂରାଜୀ ନଲେଜ ବି ବଢେଇଥିଲୁ, ଆମର GK ନଲେଜ ବଢଉଥିଲୁ, କରେଣ୍ଟ ଆଫେୟାର୍ସ ବିଷୟରେ ଆମର ଆଇଡିଆ ବୃଦ୍ଧି ପାଉଥିଲା, ତେଣୁକରି ସେଇ ହଉଛି ମର୍ଣ୍ଣିଂ ନ୍ୟୁଜ। ଆପଣଙ୍କର ଯୋଉ ମନେ କରନ୍ତୁ ଶନିବାର ଦିନ ଆମର ଭାଉଜଙ୍କ ମନ, ଗୋଟେ ଭୁବନେଶ୍ୱରୀ ମିଶ୍ରଙ୍କର ଗୋଟିଏ ବହୁତ ଚର୍ଚ୍ଚିତ ଗୀତ, ଶନିବାର ଦିନ ମୋର ଭାଉଜଙ୍କ ମନ, ଯୋଉଟାକି ଆମେ ଶୁଣୁଥିଲୁ ନାରୀ ମହଲ କାର୍ଯ୍ୟକ୍ରମ, ଆକାଶବାଣୀ କଟକର ନାରୀ ମହଲ କାର୍ଯ୍ୟକ୍ରମ, ଯାହାକୁ ଲେଖିଥିଲେ ଗୌର ପଟ୍ଟନାୟକ, ଗୀତିକାର ଗୌର ପଟ୍ଟନାୟକ ଏବଂ ଗାଇଥିଲେ ଭୁବନେଶ୍ୱରୀ ମିଶ୍ର। ଆପଣଙ୍କର ସପ୍ତମ ଶ୍ରେଣୀରେ ଯେତେବେଳେ ପଢୁଥିଲେ ତୃପ୍ତି ଦାସ, ସିଙ୍ଗର ତୃପ୍ତି ଦାସ ଯେତେବେଳେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ, ସେ ବୋଲିଥିଲେ ଗୋଟେ ଓଡ଼ିଆ ଫିଲ୍ମ ଗୀତ, ତାଙ୍କ ଜୀବନର ପ୍ରଥମ ଓଡ଼ିଆ ଫିଲ୍ମ ଗୀତ, ବୋଉଲ କି କହିବି ନୂଆ ଭାଉଜଙ୍କ କଥା। ତେଣୁ ଏଇ ଯୋଉ ବୋଉଲ କି କହିବି ନୂଆ ଭାଉଜଙ୍କ କଥା, ଏଇ ଯୋଉ ଗୀତଟି ଏତେ

0: ପପୁଲାର ହେଇଥିଲା, ରେଡିଓ ପାଇଁ ପପୁଲାର ହେଇଥିଲା, କାରଣ ଆକାଶବାଣୀ କଟକ ତାକୁ ଏତେ ଥର ବଜେଇଥିଲା। କିମ୍ବା ଏଇ ଶନିବାର ଦିନ ମୋର ଭାଉଜଙ୍କ ମନ, ଏ ଗୀତକୁ ଆକାଶବାଣୀ କଟକ ଏତେ ଥର ବଜେଇଥିଲା, ସେଗୁଡା ବହୁ ମାନେ ତାର ଏତେ ପପୁଲାର ସେ ଗୀତ ଗୁଡାକ ହେଇଯାଇଥିଲା। ସେସବୁକୁ ତାର ପପୁଲାରିଟି ପଛରେ ମୂଳ କାରଣ ହଉଛି ଆକାଶବାଣୀ କଟକ। ସେମିତି ଆପଣଙ୍କର ଯୋଉ ରଙ୍ଗବତୀ ଗୀତ, ରଙ୍ଗବତୀ ଗୀତ 3ଟି ପଦ୍ମଶ୍ରୀ ପାଇଛି, ଯୋଉଥିପାଇଁ ଦାୟୀ ହଉଛି ଆକାଶବାଣୀ ସମ୍ବଲପୁର। ଆକାଶବାଣୀ ସମ୍ବଲପୁର ସେ ଗୀତକୁ ଏତେ ପପୁଲାରାଇଜ କରିଛି ବାରମ୍ବାର ବାରମ୍ବାର ବଜେଇକିରି, ଯାହା ଶେଷରେ ସେଟା 3ଟି ପଦ୍ମଶ୍ରୀ ପାଇଥିଲା। ମାନେ ତାର ଦୁଇ ଦୁଇ ସିଙ୍ଗର ଏବଂ ଆଉ ଜଣେ ବ୍ୟକ୍ତି, 3 ଜଣ ବ୍ୟକ୍ତି ଯୋଉମାନେ କି ସେଇ ସଙ୍ଗୀତ ସହିତ ସେଇ ଗୀତଟି ସହିତ ଜଡିତ ଥିଲେ, ସମସ୍ତେ ପଦ୍ମଶ୍ରୀ ଆପଣଙ୍କର ପାଇଥିଲେ। ଆପଣଙ୍କର ଅଲ୍ ଇଣ୍ଡିଆ ସୁଗମ ସଙ୍ଗୀତ କମ୍ପିଟିସନ, ଯୋଉଟା 1972 ର ଅଲ୍ ଇଣ୍ଡିଆ ସୁଗମ ସଙ୍ଗୀତ କମ୍ପିଟିସନରେ ଆପଣଙ୍କର ଯୋଉ ଓଡିଆ ଫିଲ୍ମ ସିଙ୍ଗର, ପ୍ଲେବ୍ୟାକ୍ ସିଙ୍ଗର ଦେବାଶିଷ ମହାପାତ୍ର, ପ୍ରଖ୍ୟାତ ମ୍ୟୁଜିକ୍ ଡାଇରେକ୍ଟର, ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଆପଣଙ୍କର ଶାନ୍ତନୁ ମହାପାତ୍ରଙ୍କ ସାନ ଭାଇ ଦେବାଶିଷ ମହାପାତ୍ର, ଅଲ୍ ଇଣ୍ଡିଆ ସୁଗମ ସଙ୍ଗୀତ କମ୍ପିଟିସନ 1972 ରେ ସାରା ଇଣ୍ଡିଆର ଟପର ହେଇଥିଲେ। ସେଟା ସେ ରିପ୍ରେଜେଣ୍ଟ କରୁଥିଲେ ଆକାଶବାଣୀ କଟକ ତରଫରୁ। 16ଟି ରେଡିଓ ଷ୍ଟେସନ ନିଜ ନିଜର ସୁଗମ ସଙ୍ଗୀତ ପେଶ କରିଥିଲେ, ଏବଂ ଆକାଶବାଣୀ କଟକ ତରଫରୁ ଆପଣଙ୍କର ଯାଇଥିଲେ କିଏ, ସେ ଆପଣଙ୍କର ଦେବାଶିଷ ମହାପାତ୍ର, ଏବଂ ସିଏ ଅଲ୍ ଇଣ୍ଡିଆ ଟପର ହେଇଥିଲେ ସୁଗମ ସଙ୍ଗୀତ କମ୍ପିଟିସନରେ। ଏଟା କେତେ ବଡ ସୌଭାଗ୍ୟ। ଆଜି ଯୋଉ ମନ୍ କି ବାତ୍ କାର୍ଯ୍ୟକ୍ରମ ଦଉଛି ଆପଣଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କର ଯୋଉ ମନ୍ କି ବାତ୍, ପ୍ରତି ମାସର ଶେଷ ରବିବାର, ସେଟା କେତେ ଏଜୁକେଟିଭ ପ୍ରୋଗ୍ରାମ। ଆପଣଙ୍କର ଯୋଉ କେନ୍ଦୁଝର ରେଡିଓ ଷ୍ଟେସନ ଆଗରୁ ପ୍ରସାରିତ ହଉଥିଲା, ଆମେ ଚାହିଁକି ରହିତ ରବିବାର ଦିନ ଶୁଣିବା ପାଇଁ ସୁପାଇ ମୁର୍ମୁଙ୍କର ଯୋଉ ଉପସ୍ଥାପନାରେ ଯୋଉ ବାଜୁଥିଲା ଯୋଉ ସେ କାର୍ଯ୍ୟକ୍ରମଟି ସଙ୍ଗୀତ କାର୍ଯ୍ୟକ୍ରମ, ହେଲୋ ଆକାଶବାଣୀ ଶୁଣିବା ପାଇଁ ଆମେ ଖୁବ ବ୍ୟଗ୍ରତାର ସହ ଅପେକ୍ଷା କରୁଥିଲୁ। ଆଗେ ଆପଣଙ୍କର ଯୋଉ ଚିଠିପତ୍ର ଉତ୍ତର କାର୍ଯ୍ୟକ୍ରମ ଦଉଥିଲା, ଆଜିକାଲି ବୋଧ ହୁଏ ସେଟା ବନ୍ଦ ହେଇଗଲାଣି କି କଣ, ଆପଣଙ୍କର ଚିଠିପତ୍ର ଉତ୍ତର କାର୍ଯ୍ୟକ୍ରମ ଦଉଥିଲା ମ୍ୟାଡାମ କୁମୁଦିନୀ ରାଉତ ଏବଂ ସୁପାଇ ମୁର୍ମୁ ଜଏଣ୍ଟଲି ଯେତେବେଳେ ସେମାନେ ଉପସ୍ଥାପନା କରୁଥିଲେ, ମାନେ କୁମୁଦିନୀ ରାଉତଙ୍କ ଭଏସ୍ ଶୁଣିବା ପାଇଁ ଏତେ ବ୍ୟାକୁଳ ଥିଲୁ ଆମେ ତାଙ୍କର ଯୋଉ ମଧୁର କଣ୍ଠସ୍ୱର, ଆପଣ ସୁପାଇ ମୁର୍ମୁଙ୍କର ଯୋଉ କହିବାର ଶୈଳୀ, ଏକୁ ଶୁଣିବା ପାଇଁ ଆମେ ଏତେ ବ୍ୟଗ୍ର ଥିଲୁ। ଚିଠିପତ୍ରରେ କଣ ପ୍ରେଜେଣ୍ଟେସନ ଆସୁଛି ବା କଣ ଲୋକମାନେ ଚାହୁଁଛନ୍ତି ସେଇଟା ଜାଣିବା ପାଇଁ ଯେତିକି ବ୍ୟଗ୍ରତା ନଥିଲା, କୁମୁଦିନୀ ରାଉତଙ୍କର ଭଏସ୍ କ୍ୱାଲିଟି ଏବଂ ଆପଣଙ୍କର ସୁପାଇ ଭାଇଙ୍କର ଯୋଉ କହିବାର ଶୈଳୀ, ତାକୁ ଶୁଣିବା ପାଇଁ ଆମେ ସେ ପ୍ରୋଗ୍ରାମଟିକୁ ଲଗାଉଥିଲୁ। ତାପରେ ସମୟର ଅଭାବ, ବିଭିନ୍ନ ସମୟରେ ଆଜିକାଲି ଯୋଉ ତେଲ ଲୁଣ ସଂସାର ଭିତରେ ଆମେ ସେଗୁଡାକ ଆଉ ସମୟ ବି ପର୍ଯ୍ୟାପ୍ତ ପାଉନୁ ନିୟମିତ ସେସବୁ କାର୍ଯ୍ୟକ୍ରମ ଶୁଣିବା ପାଇଁ। ଆପଣଙ୍କର ଯୋଉ 1965 ଇଣ୍ଡୋ ପାକ୍ ୱାର୍, ଯୋଉଠି ଲାଲ ବାହାଦୁର ଶାସ୍ତ୍ରୀ ଆହ୍ୱାନ ଦେଇଥିଲେ ଜୟ ଯବାନ ଜୟ କିଷାନ, ସେଟା କୋଉଠୁ ଆହ୍ୱାନ ଦେଇଥିଲେ? ସେ ନୂଆଦିଲ୍ଲୀର ରେଡିଓ ଷ୍ଟେସନରୁ ଆହ୍ୱାନ ଦେଇଥିଲେ। ସେତେବେଳେ ତ ଟିଭି ନଥିଲା, ସେତେବେଳେ ତ ସୋସିଆଲ ମିଡିଆ ନଥିଲା। ନୂଆଦିଲ୍ଲୀର ରେଡିଓ ଷ୍ଟେସନ ଯେତେବେଳେ ପାକିସ୍ତାନ ଆଟାକ୍ କଲା 1965 ମସିହାରେ ଭାରତକୁ, ସେତେବେଳେ ସେ ଦେଶର ସୈନ୍ୟମାନଙ୍କୁ ଏବଂ ଦେଶର କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ ଜୟ ଯବାନ ଜୟ କିଷାନ, ଏବଂ ଆହୁରି ଆହ୍ୱାନ ଦେଇଥିଲେ କଣ, ହତିଆର କା ବଦଲା ହତିଆର ମେ ଲିଆ ଜାଏଗା, ଅସ୍ତ୍ରର ଜବାବ ଅସ୍ତ୍ରରେ ହିଁ ଦିଆଯିବ। ତେଣୁ ଏସବୁ ଘଟିଛି, ଯାହା ଯାହା ସବୁ ଘଟିଛି ତାହା ଯୋଗୁଁ ଘଟିଛି, ଏସବୁ ଘଟିଛି ରେଡିଓ ଷ୍ଟେସନ ମାନଙ୍କ ଯୋଗୁଁ ବା ଅଲ୍ ଇଣ୍ଡିଆ ରେଡିଓ ଯୋଗୁଁ ବା ଆକାଶବାଣୀ ଯୋଗୁଁ। ଏବଂ ଆକାଶବାଣୀ ହଉଛି ଏଭଳିଆ ଗୋଟିଏ ବ୍ୟବସ୍ଥା, ଅଲ୍ ଇଣ୍ଡିଆ ରେଡିଓ ହଉଛି ଏଭଳିଆ ଗୋଟିଏ ବ୍ୟବସ୍ଥା ଯାହାର କୌଣସି ସାଇଡ ଇଫେକ୍ଟ ନାହିଁ। ଆମେ ଯୋଉ ପ୍ରାଇଭେଟ ଟିଭି ଚ୍ୟାନେଲ ଦେଖୁଛେ ସେଟାକୁ କୁହାଯାଉଛି ଦୂରଦର୍ଶନ, ଅର୍ଥାତ୍ ସେ କଲଚରାଲ ଟେରୋରିଜିମ। ଯୋଉ ପ୍ରାଇଭେଟ ଟିଭି ଚ୍ୟାନେଲ ସବୁ ସେ କଣ କରି ଯେଉଁଭଳିଆ ଭାବରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହଉଛି, ତା ଭିତରେ ଦ୍ୱିଅର୍ଥବୋଧକ ସଣାପ ବ୍ୟବହାର ହଉଛି, ବେଳେବେଳେ ସେଟାକୁ ମାନେ ଲୋକଙ୍କ ପାଇଁ ଏଜୁକେଟିଭ ହଉନି, ସେ ଲୋକଙ୍କୁ ସେଟା ଦରକାର ପଡିଲେ ଭୁଲ ରାସ୍ତାକୁ ନଉଛି। କିନ୍ତୁ ରେଡିଓ ଏଭଳିଆ ଗୋଟିଏ ଚ୍ୟାନେଲ ଯାହା ଲୋକଙ୍କୁ ଏଜୁକେଟ କରେ, ଏଣ୍ଟରଟେନ କରେ, ଏବଂ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ତାର ନାହିଁ, କୌଣସି ସାଇଡ ଇଫେକ୍ଟ ନାହିଁ। ତେଣୁ ଏ ସବୁ କାରଣରୁ ଛୁଆଟି ବେଳୁ ଆମେ ରେଡିଓ ଶୁଣିବା ପାଇଁ ଭଲ ପାଉ, ଏବଂ ରେଡିଓକୁ ଯୋଉ 90 ବର୍ଷ ପୁରିଛି ସେ ଜୟଯାତ୍ରା ତାର ରହିବ, ସେ ଆହୁରି ଆଗକୁ ଯିବ। ଯଦିଓ ଏଇଟା ହଉଛି ଶ୍ରାବ୍ୟ ଗଣମାଧ୍ୟମ, ଏଇଟା ହଉଛି ଅଡିଓ ମିଡିଆ। ଆପଣଙ୍କର ପପୁ ପମ୍ପମ୍, ପପୁ ପମ୍ପମ୍ ଏତେ ପପୁଲାର ହେବା ପୂର୍ବରୁ ସେ ଅବଶ୍ୟ କୌଣସି ସରକାରୀ ରେଡିଓ ଷ୍ଟେସନରେ କାମ କରୁନଥିଲେ, କିନ୍ତୁ ଗୋଟେ ପ୍ରାଇଭେଟ ରେଡିଓ ଷ୍ଟେସନ ତାଙ୍କୁ ପପୁଲାରାଇଜ କରିଥିଲା, ଯୋଉ FM ରେଡିଓ ଷ୍ଟେସନ ରେଡିଓ ଚକଲେଟ, ରେଡିଓ ଚକଲେଟରୁ ପପୁ ପମ୍ପମ୍ ନାମକରଣ ହେଇଥିଲା। ତତ୍ୟ ତାଙ୍କର ମୂଳ ନାଁ ହଉଛି ତତ୍ୟ ପ୍ରକାଶ ଶତପଥୀ, ରେଡିଓ ଚକଲେଟ ତାଙ୍କୁ ପପୁ ପମ୍ପମ୍ ନାମକରଣ କରିଥିଲା। 4 ବର୍ଷ ସେ ସେଠି କାମ କରିଥିଲେ, ଏବଂ ସେଇଠୁ ତାପରେ ସେ ରେଡିଓ ଚକଲେଟ ଛାଡ଼ିଦେଲେ, ତାପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଅନ୍ୟାନ୍ୟ ଲାଇନରେ ପଶିଲେ, ଯୋଉଠିକି ସେ ପପୁଲାର ହେଇଗଲେ पपु पंपम किंतु तांकर मूल नाम पपु पंपम नुहे से होचंती तथ्य प्रकाश शतपथी मयूरभंजर लोक तेणुक रेडियो से प्राइवेट रेडियो स्टेशन हो से गवर्नमेंट रेडियो स्टेशन हो कि आजकल जो कम्युनिटी रेडियो स्टेशन सब आसीगला ये समस्ते एत सर्विस प्रदान करोपाई आम सब बेले कृतज्ञ रहिबु मार्कोनी प्रति कृतज्ञ रहिबु प्रसार भारत जे नूतन अध्यक्ष बोधे जॉइन कले कि जाऊँगी प्रसन्न जोशी प्रख्यात गीतिकार प्रख्यात साहित्यिक प्रख्यात जोगाजोग विशेषज्ञ प्रसन्न जोशी बर्तमान नुआ प्रसार भारती अध्यक्ष तेणुकि तेणु आहुरी आगे आमर जो रेडियो व्यवस्था कारण रेडियो ऑल इंडिया रेडियो आकाशवाणी प्रसार भारत पार्ट एंड पार्सल तेणु ये सिस्टम आहुरी आगे से मुझे निश्चित भाव में कामना करी
1: ଆଜ୍ଞା ଆମର ଶୁଣୁଥିବା ଶ୍ରୋତା ଭଉଣୀ ମାନଙ୍କୁ ଆପଣ କଣ କହିବାକୁ ଚାହିଁବେ ରେଡିଓର ଅବଦାନ ବିଷୟରେ ତ ନିଜର ଏକ୍ସପିରିଏନ୍ସ କହିଲେ ସେମାନଙ୍କୁ ସନ୍ଦେଶ ଦେଲା ଭଳିଆ ବା ସେମାନେ ଏଥିରୁ କଣ ଉପକାରିତା ସଂଗ୍ରହ କରିପାରିବେ ଆମର ମହିଳା ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରି ଆମେ ଯାହା ଲୋକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛୁ ସେମାନେ କେତେ ଦୂର ଏଥିରୁ ଲାଭପ୍ରଦ ହେଇପାରୁଛନ୍ତି ବୋଲି ଆପଣ ଭାବୁଛନ୍ତି
0: ବଧୁ ନିରୁପମା ଉପନ୍ୟାସ ଯେତେବେଳେ ଆମେ ନାଟକ ଆକାରରେ ଶୁଣୁଥିଲୁ ଆକାଶବାଣୀ କଟକରୁ ତାହା ମୋର ମନେ ପଡୁଛି ଘଣ୍ଟିକିଆ ନାଟକ ଥିଲା ଘଣ୍ଟିକିଆ ନାଟକ 1 ଆୱାର ନାଟକ ମୋର ଯେତେ ଦୂର ମନେ ପଡୁଛି ସେଟା ଅଧଘଣ୍ଟିଆ ନାଟକ ନଥିଲା ଘଣ୍ଟିକିଆ ନାଟକ ଥିଲା ବଧୁ ନିରୁପମା ଉପନ୍ୟାସ ଜରିଆରେ ସାରା ନାରୀ ମହଲ ବା ସମଗ୍ର ନାରୀ ଜାତିକୁ ବିଭୂତି ପଟ୍ଟନାୟକ ଯୋଉ ବାର୍ତ୍ତା ଦେଇଛନ୍ତି ତାକୁ ଯଦି ଆକାଶବାଣୀ କଟକ ନଥାନ୍ତା ବା ଅଲ୍ ଇଣ୍ଡିଆ ରେଡିଓ ନଥାନ୍ତା ବଧୁ ନିରୁପମା ଉପନ୍ୟାସ ଆଜି ଘରେ ଘରେ ପହଞ୍ଚି ନଥାନ୍ତା ବା ତାର ଯୋଉ ସର୍କୁଲେସନ ତାର ଯୋଉ ବାରମ୍ବାର ମୁଦ୍ରଣ ଯୋଉ ବାରମ୍ବାର ସଂସ୍କରଣ ସେଟା ଘଟି ନଥାନ୍ତା ତେଣୁ ଏଇ ବଧୁ ନିରୁପମା ଉପନ୍ୟାସ ହଉଛି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ କିପରି ଜଣେ ଆଦର୍ଶ ବୋହୁ ହବ ଦ୍ୱିତୀୟ କଥା ହେଲା ମୁଁ ଏଇନେ କହୁଥିଲି ଯୋଉ ଶନିବାର ଦିନ ଭାଉଜଙ୍କ ମନ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ତେଣୁ କଥା ହଉଛି ବସୁନ୍ଧରା କାର୍ଯ୍ୟକ୍ରମ ଯୋଉ ଆପଣଙ୍କର ମହିଳାଙ୍କର ପ୍ରୋଗ୍ରାମ ରହିଛି ଆକାଶବାଣୀ କେନ୍ଦୁଝରରେ ଯାହାକି ସେନ୍ସିଟାଇଜ କରୁଛି ମହିଳାମାନଙ୍କୁ ଏବଂ ଝିଅମାନଙ୍କୁ ସେନ୍ସିଟାଇଜ କରୁଛି ସଚେତନ କରୁଛି ନିଶ୍ଚିତ ଭାବରେ ରେଡିଓର ଯେହେତୁ କୌଣସି ସାଇଡ ଇଫେକ୍ଟ ନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ମୁଁ କହିସାରିଛି ବହୁ ଆଗରୁ ବିଭିନ୍ନ ସଭା ସମିତିରେ ବି କହିସାରିଛି ଆପଣଙ୍କ ରେଡିଓ ଷ୍ଟେସନରେ ଯୋଉ ଆନୁଆଲ ଫଙ୍କସନରେ ବି ମୁଁ କହିସାରିଛି 5ଟି ଇ ଇ ଫର ଆପଣଙ୍କର ଏମ୍ପାୱାରମେଣ୍ଟ ଇ ଫର ଏନ୍ଲାଇଟନମେଣ୍ଟ ଇ ଫର ଏଜୁକେସନ ଇ ଫର ଏରାଡିକେସନ ଆଣ୍ଡ ଇ ଫର ଏଣ୍ଟରଟେନମେଣ୍ଟ 5ଟି ଇ ହଉଛି ଆପଣଙ୍କର ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ମୋଟୋ ଅର୍ଥାତ୍ ଏହା ଆମକୁ ଶିକ୍ଷା ଦିଏ ଏହା ଆମକୁ ଏଣ୍ଟରଟେନମେଣ୍ଟ ବା ଆନନ୍ଦ ଦିଏ ଏହା ଆମକୁ ସଶକ୍ତ କରେ ଏହା ମାନେ ଏରାଡିକେସନ ଦୂରୀକରଣ ଅର୍ଥାତ୍ ଅନ୍ଧବିଶ୍ୱାସ ଦୂରୀକରଣ ଯୌତୁକ ପ୍ରଥା ଦୂରୀକରଣ କୁଷ୍ଠ ମାନେ ଯେତେ ପ୍ରକାର ଦୂରୀକରଣ ଏରାଡିକେସନ ସେ ବି କରେ ଏନ୍ଲାଇଟେନ୍ ବି କରେ ଆଲୋକିତ ଆମକୁ କରେ ତେଣୁ ଯୋଉଭଳି ଭାବରେ ରେଡିଓର ରୋଲ ରହିଛି ଗୋଟେ ପଟେ ସେ ଆମକୁ ଇନଫର୍ମେସନ ଦିଏ ଆଉ ଗୋଟେ ପଟେ ସେ ଆମକୁ ଏଣ୍ଟରଟେନମେଣ୍ଟ ଦିଏ ଯୋଉଟା କହନ୍ତି କଣ ଇନଫୋଟେନମେଣ୍ଟ ଇନଫର୍ମେସନ ଅର୍ଥ ସୂଚନା ଏଣ୍ଟରଟେନମେଣ୍ଟ ଅର୍ଥ ଆନନ୍ଦ ବା ପ୍ରମୋଦ ତେଣୁକରି ଗୋଟାଏ ପଟେ ସୂଚନା ଗୋଟାଏ ପଟେ ଆମୋଦ ପ୍ରମୋଦ ଦିଟା ଯାକ ସମ୍ଭବପର ହଉଛି ରେଡିଓ ଯୋଗୁଁ ଇନଫୋଟେନମେଣ୍ଟ ଏବଂ ସେ 5ଟି ଯାକ ଇ ଯୋଉଟା ମୁଁ କହିଲି ଏ ସବୁ ରେଡିଓ ଦ୍ଵାରା ସମ୍ଭବ ହଉଛି ତେଣୁ ମୋର ପ୍ରତ୍ୟେକଟି ଶ୍ରୋତା ଭଉଣୀ ଭଉଣୀ ମାନଙ୍କୁ ଅନୁରୋଧ ବିଶେଷ କରି ବସୁନ୍ଧରା କାର୍ଯ୍ୟକ୍ରମ ଶୁଣୁଥିବା ପ୍ରତ୍ୟେକଟି କେନ୍ଦୁଝର ଜିଲ୍ଲାର ଶ୍ରୋତା ଭଉଣୀ ମାନଙ୍କୁ ମୋର ଅନୁରୋଧ ଏବଂ ଯେହେତୁ ଆଜିକାଲି ମୋବାଇଲ ଜରିଆରେ ରେଡିଓ ବି ଶୁଣି ହଉଛି ଦରକାର ପଡିଲେ ଦୂର ଦୂରାନ୍ତର ଲୋକ ଦିଲ୍ଲୀରୁ ଖାଇକି ମଧ୍ୟ ଜଣେ କେନ୍ଦୁଝର କାର୍ଯ୍ୟକ୍ରମ ଶୁଣିପାରିବ କେନ୍ଦୁଝର ରେଡିଓ ଷ୍ଟେସନର ତେଣୁ ମୋର ପ୍ରତ୍ୟେକ ଶ୍ରୋତା ଭଉଣୀଙ୍କୁ ଅନୁରୋଧ ଆପଣମାନେ ଅଧିକ ସଂଖ୍ୟାରେ ରେଡିଓ ଶୁଣନ୍ତୁ କାରଣ ରେଡିଓରେ ଯୋଉ ସଚେତନତାର ବାର୍ତ୍ତା ରହୁଛି ଯେମିତି ମହିଳାମାନଙ୍କର ରକ୍ତହୀନତା ଗୋଟେ ସମସ୍ୟା ମହିଳାମାନଙ୍କର ଯୌତୁକ ପ୍ରଥା ଗୋଟେ ବହୁତ ବଡ ସମସ୍ୟା ଆଜିକାଲି ଯୋଉ ପ୍ରଧାନମନ୍ତ୍ରୀ ଯୋଉ ଦଉଛନ୍ତି ମନ୍ କି ବାତ୍ ଜରିଆରେ ମଧ୍ୟ ସରକାରଙ୍କର ଯୋଉ ବିଭିନ୍ନ ସ୍କିମ୍ ରହିଛି ବିଭିନ୍ନ କାର୍ଯ୍ୟକ୍ରମ ରହିଛି ସେ ବିଷୟରେ ମଧ୍ୟ ଅବଗତି କରାଯାଉଛି ତେଣୁକରି ବସୁନ୍ଧରା କାର୍ଯ୍ୟକ୍ରମର ଭଉଣୀ ମାନଙ୍କୁ ମୋର ଅନୁରୋଧ ସେମାନେ ନିୟମିତ ରେଡିଓ ଶୁଣନ୍ତୁ ଏବଂ ସେଥିରୁ ମିଳୁଥିବା ତଥ୍ୟ ତାକୁ ଖାଲି ଶୁଣିଲେ ହବନି ମନେ ରଖିଲେ ହବନି ତାକୁ ନିଜ ଲାଇଫରେ ବା ନିଜ ଜୀବନକୁ କିପରି ସରସ ସୁନ୍ଦର କରାଯିବ ସେଥିପାଇଁ କାର୍ଯ୍ୟକାରୀ କରନ୍ତୁ
1: ନିହାତି ସାର୍ ଏକଦମ ସୁନ୍ଦର କଥା କହିଲେ ଶ୍ରୋତା ଭଉଣୀ ମାନେ ନିଶ୍ଚୟ ଏଥିରୁ ସଚେତନ ହେବେ ଯେ ଆମେ ଶୁଣିବା ଦରକାର ସରକାରଙ୍କର ସ୍କିମ୍ ବିଷୟରେ ଆମେ ଜାଣିକି ତାକୁ କାମରେ ଲଗେଇବା ମଧ୍ୟ ଦରକାର ତେବେ ଆପଣ ଭାବୁଛନ୍ତି କି ଆମର କାମ କରିବାରେ ଆଉ କିଛି ପରିବର୍ତ୍ତନ ଆଣିବା ଦରକାର କି
0: ହଁ ନିଶ୍ଚିତ ଭାବରେ ଆପଣଙ୍କର ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ଆହୁରି କେମିତି ଅଧିକ ଏରର୍ ଫ୍ରି ପ୍ରୋଗ୍ରାମ କରିହେବ ଅଧିକ ତ୍ରୁଟିବିହୀନ କାର୍ଯ୍ୟକ୍ରମ କରିହେବ କେମିତି ଅଧିକ ଗୁଣାତ୍ମକ ମାନର କାର୍ଯ୍ୟକ୍ରମ କରିହେବ ବିଶେଷ କରିକି ମୋର କ୍ୱାଲିଟେଟିଭ ପ୍ରୋଗ୍ରାମ, ଫ୍ୟାକ୍ଚୁଆଲ ପ୍ରୋଗ୍ରାମ, ଏକଦମ ଅପଡେଟ୍ ଥିବା ଲାଟେଷ୍ଟ ଅପଡେଟ୍ ସହିତ ରହୁଛି। ସାଇନ୍ସ ଆଉ ଏଜୁକେସନ ଦୃଷ୍ଟିରୁ ଯେତିକି ଡେଭଲପ୍ କରୁଛି, ସେ ସାଇଣ୍ଟିଫିକ୍ ନଲେଜ, ଲାଟେଷ୍ଟ ସାଇଣ୍ଟିଫିକ୍ ନଲେଜକୁ ଲୋକଙ୍କ ଭିତରେ କେମିତି ପହଞ୍ଚାଯିବ, ଆଉ ଯୋଉ ବୈଜ୍ଞାନିକ ମାନସିକତା, ଯୋଉ ସାଇଣ୍ଟିଫିକ୍ ଟେମ୍ପରାମେଣ୍ଟ କେମିତି ସେମାନଙ୍କ ଠାରେ ବିକଶିତ କରାଯିବ, ସେ ବିଷୟରେ ଚେଷ୍ଟା କରିବାକୁ ପଡିବ। ଆଉ ବିଶେଷ କରି ମହିଳା ସମାଜଙ୍କୁ, ନାରୀ ଜାତିଙ୍କୁ କିପରି ଏନକରେଜ କରାଯିବ, କେମିତି କିପରି ସେମାନଙ୍କୁ ଇନସ୍ପାୟାର କରାଯିବ, କିପରି ପ୍ରେରଣା ଆମେ ଦବା, କିପରି ସେମାନଙ୍କୁ ଅନୁପ୍ରେରିତ କରିବା, ଯେମିତି ଭଲ ଭଲ ସ୍ପୋର୍ଟସ ପର୍ସନ, ଯେମିତିକି ଦୂତି ଚାନ୍ଦ, ଦୂତି ଚାନ୍ଦ ଜଣେ ମହିଳା ସ୍ପୋର୍ଟସ ପର୍ସନ ଯିଏକି ଅଲମ୍ପିଆନ, ଆପଣଙ୍କର ଅଲମ୍ପିକ ସେ ଖେଳିଛନ୍ତି। ଶ୍ରାବଣୀ ନନ୍ଦ ଜଣେ ଅଲମ୍ପିଆନ, ଆପଣଙ୍କର ରଚିତା ମିସ୍ତ୍ରୀ ଜଣେ ଅଲମ୍ପିଆନ, ସବୁ ଓଡ଼ିଶାର ଝିଅ। ତେଣୁ ଏଇ ଯୋଉ ରଚିତା ମିସ୍ତ୍ରୀ ହୁଅନ୍ତୁ, ଆପଣଙ୍କର ଦୂତି ଚାନ୍ଦ ହୁଅନ୍ତୁ, ଏଭଳି ଯୋଉ ସଫଳ ବ୍ୟକ୍ତିତ୍ୱ ମାନେ, ସେମାନେ ଆମର ଯୋଉ ଥିଲେ ଓଡ଼ିଶାର ଯୋଉ ମହିଳା ରୂପା ମିଶ୍ର ଆଇଏସ୍ ଟପର, ଆପଣଙ୍କର 2008 ମସିହାର ଆଇଏସ୍ ଟପର ହଉଛନ୍ତି ରୂପା ମିଶ୍ର, ଯିଏକି ଜଣେ ଓଡ଼ିଆ ଝିଅ। ତେଣୁ ଏମାନଙ୍କର ସାକ୍ଷାତକାର ଯଦି ରେଡିଓରେ ବାଜନ୍ତା, ତାହେଲେ ଆମର ମହିଳାମାନେ ଅଧିକ ଅନୁପ୍ରେରିତ ହୁଅନ୍ତେ, ପ୍ରେରଣା ପାଆନ୍ତେ, ଏବଂ ସେମାନଙ୍କର ସକ୍ସେସ ଷ୍ଟୋରି ସେମାନଙ୍କୁ ଅନେକ ଉତ୍ସାହିତ କରନ୍ତା। ସେମାନଙ୍କ ପାଖରେ ଥିବା ଯୋଉ ପ୍ରତିବନ୍ଧକ, ସେମାନେ ଯୋଉ ପ୍ରତିବନ୍ଧକ ଡେ ଟୁ ଡେ ଲାଇଫରେ ଫେସ୍ କରୁଛନ୍ତି, ସମ୍ମୁଖୀନ ହଉଛନ୍ତି, ସେ ସବୁକୁ କେମିତି ଅତିକ୍ରମ କରି, ହର୍ଡଲ୍ସ ଅତିକ୍ରମ କରି ସେମାନେ କିପରି ଆଗେଇ ଯିବେ, ସେଥିପାଇଁ ସେମାନେ ବଦ୍ଧପରିକର ହୁଅନ୍ତେ।
1: ନିହାତି ସାର୍, ଏକଦମ ଠିକ କଥା କହିଲେ। ଆମେ ଆମ କାମରେ ଫୋକସ୍ କରିବୁ ଆଉ ଚେଷ୍ଟା କରିବୁ ଯେ ସେଇଭଳି ଟ୍ୟାଲେଣ୍ଟେଡ୍ ଲେଡିଜ୍ ମାନଙ୍କର ଇଣ୍ଟରଭ୍ୟୁ ଆମେ ଦେଇପାରୁ, ତାଙ୍କ

ଏକ ଭାରତ ଶ୍ରେଷ୍ଠ ଭାରତ ହେଉଛି କେନ୍ଦ୍ର ସରକାରଙ୍କର ଗୋଟିଏ ପ୍ରଭାବଶାଳୀ ଯୋଜନା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅକ୍ଟୋବର 31, 2015 ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏହି ନୂଆ ଯୋଜନାର ଶୁଭାରମ୍ଭ କରିବାର ଘୋଷଣା କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆମ ଦେଶରେ ଥିବା ବିଭିନ୍ନ ସାଂସ୍କୃତିକ ସମ୍ପର୍କ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଏକତା ବୃଦ୍ଧି କରିବା, ତା ସହିତ ଦେଶର ବିଭିନ୍ନ ଭାଗରେ ଅଲଗା ଅଲଗା ରହୁଥିବା ଦେଶବାସୀଙ୍କ ଭିତରେ ସମ୍ପର୍କ ଯୋଡ଼ିବା ମଧ୍ୟ ଏହାର ଆଉ ଏକ ଉଦ୍ଦେଶ୍ୟ। ଏହି ଯୋଜନା ଦ୍ୱାରା ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟର ଐତିହ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ଇତ୍ୟାଦି ସହିତ ପରିଚିତ ହୋଇପାରିବା ଫଳରେ ରାଜ୍ୟ ରାଜ୍ୟ ଭିତରେ ସୁସମ୍ପର୍କ ଗଢ଼ି ଉଠିବ ଏବଂ ଆମ ଦେଶରେ ନାଗରିକମାନଙ୍କ ଭିତରେ ଏକତା ମଜବୁତ ହେବ।

0: କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋ ଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
3: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋଁ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଈ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋଁ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
2: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
4: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूं।
2: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଏସ୍ଏଫ୍ ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10টি ରାଜ୍ୟର 24টି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି 2 ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣକ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମର 16 ବିଧାନସଭାର ବାଚସ୍ପତି ଭାବେ 7 କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ UDF, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ UDF ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSEର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକୀ, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକୀ କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। CBSE ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1 ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। IPL କ୍ରିକେଟରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଟିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में

0: सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय ड्रोन रडार आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
1: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1,00,000 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ମୃତ୍ୟୁ ହୋଇଛି। 4 ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
2: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯୋଉ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯୋଉ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହେଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେଇ ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
1: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 1:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ମସିହାରୁ ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଁଛ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଜୟ ସନ୍ତୋଷୀମା, ଗୀତରେ ଗାଇଛନ୍ତି ମହେନ୍ଦ୍ର କାପୁର ଏବଂ ସାଥୀ, ଗୀତ ରଚନା ପ୍ରଦୀପ, ସ୍ୱର ସଂଯୋଜନା ଶିର ଅର୍ଜୁନ।

ପ୍ରଯୋଜନା ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନା ସାଲେଗ୍ରାମ ପାତ୍ର। ଛୋଟମର ଗାଁଟି ଏହି କ୍ରମରେ ଆଜି ସ୍ଥାନ ପାଇଛି କେନ୍ଦୁଝର ଝୁମ୍ପୁରା ବ୍ଲକ ମାଲଦା ପଞ୍ଚାୟତର ଗଡୁଆଟୋପା ଗାଁର କଥା।

0: ଖୋର୍ଦ୍ଧା ଭାୟା ଝୁମ୍ପୁରା ଆଉ ଜିଲ୍ଲା ହେଉଛି କେନ୍ଦୁଝର।
1: ଆଜ୍ଞା ଆଜ୍ଞା। ଗାଁର ନାଁ ହେଉଛି ଗୋଡୁଆ ଟୋପା।
0: ଆଜ୍ଞା।
1: ଆଚ୍ଛା ଆଚ୍ଛା, ଟିକେ ନାଁଟା ଅଲଗା ଅଲଗା କେମିତି ଲାଗୁଛି, ତେବେ ଏମିତି ଏକ ନାଁ କାହିଁକି ରଖାଯାଇଛି ଗାଁର, କିଛି ତଥ୍ୟ ଅଛି?
0: ହଁ ଅଛି ସାର୍।
1: ଟିକେ କହିବେ ଆମକୁ ନିଶ୍ଚିତ ଭାବରେ?
0: ଗୋଡୁଆ ଟୋପା ବୋଲେ ସେ ଯେଉଁ ପୂର୍ବ ଲୋକମାନେ ଯେଉଁ କୁହନ୍ତି ତାଙ୍କ କଥା ଅନୁସାରେ ଆମେ ଜାଣିବାକୁ ପାଉ, ସେତେ ପୂର୍ବ କାଳରେ ଯେତେବେଳେ ରାଜା ମହାରାଜା ମାନେ ସେ ରାଜୁତି କରୁଥିଲେ ସେଇ ସମୟରେ ମାନେ ଏଇ ରାସ୍ତାରେ ରାଜାମାନେ ଯାଉଥିଲେ।
1: ଆଚ୍ଛା।
0: ତ ସେଇ ଟାଇମରେ ସେ ଯୋଉ ଘୋଡ଼ାଟାରେ ଯାଉଥିଲେ, ସେ ଘୋଡ଼ାଟା ସେତେବେଳକୁ ମାନେ ସେ ତାର ମୃତ୍ୟୁ ହେଇଯାଇଥିଲା, ତାକୁ ସେଇ ମାନେ ସେଇ ଜାଗାରେ ତୋପି ଦେଇଥିଲେ।
1: ଆଚ୍ଛା।
0: ତେଣୁକରି ଗୋଡ଼ୁଆ ତୋପା ବା ଗୋଡ଼ା ତୋପା ବୋଲି କୁହନ୍ତି।
1: ଆଚ୍ଛା, ମାନେ ଘୋଡ଼ା ତୋପାରୁ ଅପଭ୍ରଂଶ ହେଇକି ଗୋଡ଼ୁଆ ତୋପା ଏମିତି ହେଇଯାଇଛି ବୋଧ ହୁଏ।
0: ଆଜ୍ଞା ଆଜ୍ଞା, ଲୋକମାନଙ୍କ କଥା ଅନୁସାରେ।
1: ଆଜ୍ଞା ଆଜ୍ଞା। ତେବେ ଯୋଉ ଗୋଡ଼ୁଆ ଟୋପା ଗାଁ ଆପଣଙ୍କର, ଇଏ କେତେ ବର୍ଷର ଗାଁ ହବ, କେତେ ପିଢି ଗଲେଣି ଏଠି?
0: ଏଠି ଆମେ ଜାଣିବାରେ ତ ଆମ 2-3 ପିଢି ହେଇଯିବ ସାର୍।
1: ଆଜ୍ଞା
0: ଆଜ୍ଞା।
1: ତଥାପି କେତେ ବର୍ଷ ହବ ଗାଁକୁ?
0: ଗାଁକୁ ତ ଆମେ ଜାଣିବାରେ ଆମ ଦାଦା ମୂଳରୁ ମାନେ ଆମ ବାପା ମାନେ ତାଙ୍କ ବାପା ତାଙ୍କର ଆମର ତ ଏଇନା 40 ବର୍ଷ ହେଇଗଲାନି, ପ୍ରାୟତଃ 70 ହେଇଯିବ ପ୍ରାୟ।
1: ତେବେ ସେମିତି କିଛି ତଥ୍ୟ ଅଛି କି, କିଏ ପ୍ରଥମେ ଏ ଗାଁ ସ୍ଥାପନ କରିଥିଲେ, କିଏ ପ୍ରଥମେ ଆରମ୍ଭ କରିଥିଲେ ଏ ଗାଁ?
0: ଏ ଗାଁ ତ ସେମିତି ମୁଁ ଏତେ ଜାଣିନି ସାର୍ ସେ ବିଷୟରେ।
1: ଆଚ୍ଛା ଆଚ୍ଛା। କେତେ ବଡ଼ ଗାଁ ଇଏ, କେତେ ଲୋକ ଏଠି ବସବାସ କରୁଛନ୍ତି?
0: 300 ଉପରେ ହେଇଯିବ ସାର୍।
1: ଲୋକ ସଂଖ୍ୟା ନା ଘର ସଂଖ୍ୟା?
0: ଲୋକ ସଂଖ୍ୟା।
1: ଆଚ୍ଛା ଆଜ୍ଞା। ଆଉ ଯଦି ଆମେ ଘର ସଂଖ୍ୟା ଦେଖିବା?
0: ଘର ସଂଖ୍ୟା ତ ଆନୁମାନିକ ପ୍ରାୟତଃ 300 ଉପରେ ଲୋକ ଅଛନ୍ତି।
1: ଆଜ୍ଞା।
0: ତ ସେଇ ଅନୁସାରେ ଘରଟା ପ୍ରାୟତଃ ଆମର
1: 40-50 ଘର ହେଇଯିବ।
0: 50 ଘର ଉପରେ ହେଇଯିବ। ଆଜ୍ଞା
1: ଆଜ୍ଞା।
0: ଏପଟ ସେପଟ ରହିଯାଇଛି ଜଙ୍ଗଲ ଭିତରେ ତ?
1: ହଁ ହଁ ହଁ।
0: ଆଜ୍ଞା
1: ଆଜ୍ଞା, ଜଙ୍ଗଲ ଭିତରେ ରହିଛି ଘର ଗୁଡ଼ିକ ସବୁ।
0: ଆଜ୍ଞା ଆଜ୍ଞା।
1: ଆଚ୍ଛା, ତେବେ କୋଉ କୋଉ ଜାତି ବା କୋଉ କୋଉ ସମ୍ପ୍ରଦାୟର ଲୋକ ଏଠି ବସବାସ କରୁଛନ୍ତି?
0: ଏଠି ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକ ବେଶୀ ବସବାସ କରନ୍ତି।
1: ଆଜ୍ଞା।
0: କହିଲେ ଆମର ମୁଣ୍ଡା, ଆଉ ସାନ୍ତାଳ, ଆଉ ଆମର ମହାନ୍ତ, ଆଉ ଭୂୟାଁ ସମ୍ପ୍ରଦାୟର ଲୋକ ବସବାସ କରନ୍ତି।
1: ଆଜ୍ଞା, ମାନେ 4-5 ସମ୍ପ୍ରଦାୟର ଲୋକ ବି ବସବାସ କରୁଛନ୍ତି।
0: ଆଜ୍ଞା।
1: ତେବେ ସମ୍ପର୍କ କ'ଣ କେମିତି ଅଛି ଆପଣଙ୍କ ଗାଁରେ ବା ଭାଇଚାରା କେମିତି କ'ଣ ଅଛି?
0: ହଁ, ସମ୍ପର୍କ ତ ଭଲ ଅଛି ସାର୍, ଭଲ ରହିଛି। ତ ସେମିତି ମିଳାମିଶା ସମସ୍ତେ କରନ୍ତି।
1: ଆଜ୍ଞା।
0: ଆଉ ଭଲ ମନ୍ଦ ଦୁଃଖ ସୁଖରେ ସମସ୍ତେ ସାହାଯ୍ୟ କରନ୍ତି।
1: ଆଜ୍ଞା।
0: ଆଉ କେତେବେଳେ ଯଦି କ'ଣ ଆମର ତ ସେପଟେ ହାତୀର ଏରିଆ ପ୍ରବଳ।
1: ଆଚ୍ଛା।
0: ତ ସେଇ ଧାନ ଫାନ ଯେତେବେଳେ ଖାଆନ୍ତି ସେତେବେଳେ ସମସ୍ତେ ଗେଦରିଂ ହେଇକି ଡକାଡକି ହେଇକି ସେମାନଙ୍କୁ ଫରେଷ୍ଟରକୁ ଡାକିକି ମାନେ ବହୁତ ଭଲରେ ସେ ମାନେ ସାହାଯ୍ୟ କରିକି ଫସଲ ରକ୍ଷା କରନ୍ତି ଆଉ।
1: ଆଜ୍ଞା ଆଜ୍ଞା। କଥା କୋଉ କୋଉ ଆପଣ କହିଲେ କି ଜଙ୍ଗଲ ଭିତରେ ଆପଣଙ୍କର ଗାଁଟି ଅବସ୍ଥିତ, ତେବେ ଯଦି ଭୌଗୋଳିକ ଅବସ୍ଥିତି ଦେଖିବା ଗାଁଟିର ବା ଏଇ ଗୋଡ଼ୁଆଟୋପା ଗାଁର, କ'ଣ ସବୁ ରହିଛି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଦିଗରେ?
0: ଆମର ପୂର୍ବ ଦିଗରେ ତ ଆମର ସେ ଇଏ ରହିଛି ଆମର କହିଲେ ସରାସକଲା ଯେଉଁ ଆମର ସ୍ପଞ୍ଜ ଆଇରନ୍।
1: ଆଜ୍ଞା ଆଜ୍ଞା।
0: ଆଉ ଏପଟେ ପଶ୍ଚିମ ଦିଗରେ ରହିଛି ଆମର ଗୋଟେ ଶିବ ଆମର ମନ୍ଦିର ରହିଛି। ଆଉ ଦକ୍ଷିଣ ଦିଗରେ ରହିଛି ଆମର ରେଲୱେ ଲାଇନ୍। ଆଉ ଏମିତି ତାପରେ ତା ସାଇଡ଼ରେ ରହିଛି ଆମର ପାହାଡ଼ ପର୍ବତ ଘେରିକି ରହିଛି ଆଉ ଆଉ ଛୋଟିଆ ନାଳଟି ମଧ୍ୟ ବହିଯାଇଛି ଆଉ।
1: ଆଜ୍ଞା, ଯୋଉ ଛୋଟିଆ ନାଳଟି ବହିଯାଇଛି ବା ଯୋଉ ପାହାଡ଼ ପର୍ବତ ଘେରି ରହିଛି ବୋଲି କହିଲେ, ସେ ନାଳ ହଉ ବା ପାହାଡ଼ ପର୍ବତ ହଉ ତାର ନାଁ ମଧ୍ୟ ଥିବ? ଆଜ୍ଞା
0: ହଁ ହଁ, ଅଛି ସାର୍, ସେ ନଦୀଟିର ନାଁ ହେଉଛି ଜଗଦଳା ଡ୍ୟାମ୍।
1: ଆଜ୍ଞା ଆଜ୍ଞା। ଆଉ ସେ ଯୋଉ ପାହାଡ଼ ଅଛି ବୋଲି କହୁଛନ୍ତି?
0: ପାହାଡ଼ ଅଛି, ସେଟା ହେଉଛି ଆମର ସେ ଘୋଡ଼ୁଆ ତୋପା ଇଏରେ ନେଇ ଯାଇଛି ମଲଦା ସାଇଡ଼ରେ ଗୋଟେ ଜଙ୍ଗଲ ରହିଛି।
1: ଆଜ୍ଞା।
0: ଆଉ ସେସବୁ ଛୋଟିଆ ପାହାଡ଼ ରହିଛି। ଆଜ୍ଞା
1: ଆଜ୍ଞା ଆଜ୍ଞା। ଆପଣ ଯୋଉ ଜଗଦଳା ଡ୍ୟାମ୍ କଥା କହିଲେ, ଆପଣଙ୍କ ଗାଁ ପାଖରେ ହିଁ ଅବସ୍ଥିତ, ଇଏ ତ ଗୋଟେ ପର୍ଯ୍ୟଟନ ସ୍ଥଳ ବା ଅନେକ ଲୋକ ଆସନ୍ତି ଏଇ ଜଗଦଳା ଡ୍ୟାମ୍କୁ ଭୋଜି ଭାତ କରିବା ପାଇଁ, ଗୋଟେ ପର୍ଯ୍ୟଟନ କ୍ଷେତ୍ର, ଗୋଟେ ଦର୍ଶନୀୟ ସ୍ଥାନ। ଆଜ୍ଞା
0: ଆଜ୍ଞା।
1: ତଥାପି କୋଉ କୋଉ ସମୟ ଏଇ ଯୋଉ ଜଗଦଳା ଡ୍ୟାମ୍କୁ ଲୋକମାନେ

0: ଆସନ୍ତି ଭୋଜି କରିବା ପାଇଁ?
1: ଆମର ସାଧାରଣତଃ ନୂଆ ବର୍ଷ ରେ ଆସନ୍ତି, ଆଉ ତାପରେ ବଡ ଦିନ ସେଇ ସମୟରେ ଆସନ୍ତି, ତାପରେ ଅନ୍ୟ
0: ବିଶେଷ କରି ଲୋକମାନେ ଆସନ୍ତି ଭୋଜିଭାତ କରିବା ପାଇଁ।
1: ଆଜ୍ଞା
0: ଆଜ୍ଞା। ତେବେ ଗାଁକୁ ପହଞ୍ଚିବା ପାଇଁ ରାସ୍ତାଘାଟ କ'ଣ କେମିତି ଅଛି?
1: ହଁ, ଆଗରେ ତ ବହୁତ ଖରାପ ଥିଲା, ବର୍ତ୍ତମାନ ଭଲ ହେଇଛି, କଂକ୍ରିଟ ରାସ୍ତା ହେଇଛି ଓଡ଼ିଶା ପଞ୍ଚାୟତରୁ, ଆଉ ଏପଟେ ଆମର ବାମିବାରି ପର୍ଯ୍ୟନ୍ତ ରାସ୍ତା ପ୍ରାୟତଃ ଭଲ ରହିଛି।
0: ଆଜ୍ଞା। ଯଦି ଜଣେ ଅଜଣା ଲୋକ ଆପଣଙ୍କର ଏଇ ଗୁଡ଼ାଟୋପା ଗାଁକୁ ଆସିବା ପାଇଁ ଚାହିଁବ, ତେବେ ସେ ପୁଣି କେମିତି ପହଞ୍ଚିବ ଯଦି କେନ୍ଦୁଝରରୁ ସେ ବାହାରୁଛନ୍ତି?
1: ହଁ, କେନ୍ଦୁଝରକୁ କେନ୍ଦୁଝରରୁ ଆପଣ ବାହାରିଲେ ଆପଣ ଯୋଡ଼ାବଡ଼ିବିଲ ରାସ୍ତା ଦେଇକି ଆସିବେ, ସେଠୁ ଆପଣଙ୍କ ଓଡ଼ିଶା ସ୍ପଞ୍ଜ ଆଇରନ୍ ଗୋଟେ ଅଛି,
0: ପଳାସପଙ୍ଗା।
1: ଆଜ୍ଞା ଆଜ୍ଞା, ପଳାସପଙ୍ଗା। ସେଇଠୁ ଲେଫ୍ଟ ସାଇଡ୍ ବାମ ପଟେକୁ ଆପଣ ପଳେଇଗଲେ ସେଠୁ 8 କିଲୋମିଟର ପଡ଼ିବ ଆପଣଙ୍କର ଏଇ ଏଇ ଆମର ଗାଁଟି, ଗୋଡ଼ାବଡ଼ିବିଲ ଗାଁଟି।
0: ଆଜ୍ଞା ଆଜ୍ଞା। ଗାଁଟି କ'ଣ ରାସ୍ତା କଡ଼ରେ ହିଁ ଅବସ୍ଥିତ?
1: ହଁ ସାର୍, ପୁରା ରାସ୍ତା କଡ଼ରେ ହିଁ ରହିଛି,
0: ମାନେ ଯିବା ଆସିବାର କୌଣସି ଅସୁବିଧା ନାହିଁ?
1: ନାଇଁ ନାଇଁ, କିଛି ଅସୁବିଧା ନାହିଁ, ଗୋଟେ ଲୋକ ଯେତେ ଦୂରରୁ ଆସିଲେ ବି ଏଠି ପହଞ୍ଚି ପାରିବ, କିଛି ଅସୁବିଧା ନାହିଁ।
0: ଆଜ୍ଞା ଆଜ୍ଞା। ଗାଁରେ ସିନା ରାସ୍ତା କଡ଼ରେ ଅବସ୍ଥିତ, ଆଜ୍ଞା, କିନ୍ତୁ ଗାଁର ଯେଉଁ ସାହି ଗୁଡ଼ିକ ଅଛି ବା ଗାଁର ଯେଉଁ ଘର ଗୁଡ଼ିକ ଅଛି, ସବୁ ସାହିକୁ ଏମିତି ସବୁଦିନ ରାସ୍ତା ବା ପକ୍କା ରାସ୍ତା ହେଇସାରିଛି ନା?
1: ନାଇଁ ସାର୍, ସେଟା ହେଇନି ବର୍ତ୍ତମାନ ସୁଦ୍ଧା, ଟିକେ ଅବହେଳିତ ଅବସ୍ଥାରେ ରହିଛି, ଆଉ ସେ ପ୍ରାୟତଃ କଞ୍ଚାର ମାନେ ଆମର ମରମ ରୋଡ୍ ରହିଛି, ଆଉ ଘର ଗୁଡ଼ା ତ ପ୍ରାୟ ମାନେ ଜଙ୍ଗଲ ସାଇଡ଼ରେ ରହିଛି, ତ ମାନେ ସେଠିକି ପୁରା ସମ୍ପୂର୍ଣ୍ଣ ଭାବେ ରାସ୍ତା ପହଞ୍ଚି ପାରିନି।

0: ଗାଁର ଲୋକମାନେ କଣ କରିକି ପେଟ ପୋଷନ୍ତି ବା ଚଳନ୍ତି କେମିତି, ଚଳପ୍ରଚଳ କଣ କେମିତି ଗାଁର ଲୋକମାନଙ୍କର?
1: ହଁ, ଏଠିକାର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି, ଆଉ କିଛି ଲୋକ ପ୍ଲାଣ୍ଟରେ କାମ କରନ୍ତି। ମାଇନ୍ସ ଏରିଆ ଆମର ପାଖରେ ପ୍ଲାଣ୍ଟ ବି ରହିଛି, ପଟନା ଷ୍ଟିଲ ଆଉ ଆମର ଆଡ୍ରେସ ଷ୍ଟିଲ ଫୁଲଜର ସେଠି ବି କାମ କରନ୍ତି। ତା ସହିତ କିଛି ଲୋକ ମାନେ ଡ୍ରାଇଭିଂ କାମ କରନ୍ତି, ଆଉ କିଛି ସରକାରୀ କର୍ମଚାରୀ ବି ରହିଛନ୍ତି।
0: ଆଚ୍ଛା ଆଚ୍ଛା, ଯଦି ସରକାରୀ କର୍ମଚାରୀ କଥା କହୁଛନ୍ତି, କେତେ ଲୋକ ଏମିତି ସରକାରୀ ଚାକିରି କରିଛନ୍ତି?
1: ସରକାରୀ ଚାକିରି ତ ପ୍ରାୟତଃ ଏତେ ବଡ଼ ବଡ଼ ଚାକିରି କରୁନାହାନ୍ତି, ଛୋଟ ମୋଟ ଚାକିରି କରିଛନ୍ତି। ଏମିତିକି ଦୁଇ ପାଞ୍ଚ ଛଅ ଜଣ କେତେ ସରକାରୀ ଚାକିରି କରୁଛନ୍ତି।
0: ମୋଟାମୋଟି ଭାବରେ ଗାଁ ଲୋକଙ୍କର ଚଳପ୍ରଚଳ ଭଲ ଅଛି, ସ୍ୱଚ୍ଛଳ ଅଛି?
1: ଆଜ୍ଞା ଆଜ୍ଞା, ଆଗରେ ନଥିଲା, ବର୍ତ୍ତମାନ ସେ ଡ୍ୟାମ୍ ହେଇକି ଲୋକମାନଙ୍କର ମାନେ ଚାଷର ଠିକ ରହୁଛି, ତ ଚାଷରୁ ଖାଇବା ପାଇଁ କୌଣସି ଅସୁବିଧା ରହୁଛି ରହୁନାହିଁ।
0: ଯୋଉ ଚାଷବାସ ଗାଁରେ ହୁଏ, କଣ ସବୁ ଚାଷ ହୁଏ ଆଜ୍ଞା?
1: ଏଠି ସାଧାରଣତଃ ଧାନ ଚାଷ ହୁଏ ଖାଇବା ପାଇଁ, ଆଉ ତା ସହିତ ପନିପରିବା ବିଲାତି ଚାଷ କରାଯାଏ, ଆଉ ମାନେ ବାଇଗଣ ବିଲାତି ଉପରେ ବେଶୀ ଚାଷ କରାଯାଏ।
0: ସେ ଧାନ ଚାଷ ହେଇପାରେ ବା ଯୋଉ ବିଲାତି କିମ୍ବା ପନିପରିବା ଯୋଉ ଚାଷ ହୁଏ, ସେ କେବଳ ନିଜେ ଚଳପ୍ରଚଳ କରିବା ପାଇଁ ନା ଏମିତି ବିକ୍ରି ବଟା ମଧ୍ୟ କରନ୍ତି ଗାଁ ଲୋକମାନେ?
1: ନାଇଁ, ବିକ୍ରି ବଟା ବି କରନ୍ତି ପ୍ରାୟତଃ, ବେଶୀ ଲୋକ ମାନେ ତାଙ୍କ ଖାଇବା ପାଇଁ ଯାହା ରଖିକି ସାଧାରଣତଃ ବିକ୍ରି ବଟା କରନ୍ତି, ମାନେ ବିକ୍ରି ବଟା କରିକି ପଇସା ବି ରୋଜଗାର କରନ୍ତି।
0: ଆଜ୍ଞା ଆଜ୍ଞା, ଏ ଯୋଉ ବିକ୍ରି ବଟା କଥା କହୁଛନ୍ତି ଆଜ୍ଞା, ସେମିତି ବିକ୍ରି ବଟା କରିବା ପାଇଁ ହାଟ ବଜାରର ସୁବିଧା ଅଛି?
1: ହଁ ଅଛି ସାର୍, ଏଠି ମାନେ ସପ୍ତାଖିଆ ହାଟ ରହିଛି, ଏଠି ଆମର କଣ୍ଡ୍ରାପୋଷୀ ହାଟ ରହିଛି, ଆଉ ପାଖରେ ମଲଦା ହାଟ ରହିଛି, ଆଉ ବଡ଼ ହାଟ କହିଲେ ଝୁମ୍ପରା, ଆଉ ସେଉଠେ ରିମିଳି, ଆଉ ଏପଟେ ବାମ୍ବାରୀ ହାଟ ରହିଛି।
0: ଆଚ୍ଛା, ମାନେ ନିଜ ନିଜ ସୁବିଧାରେ ସବୁ ବିକ୍ରିବଟା କରନ୍ତି ଏବଂ ହାଟ ବଜାରର ମଧ୍ୟ ସୁବିଧା ଅଛି?
1: ଆଜ୍ଞା, ଗାଡ଼ିର ସୁବିଧା ଅଛି, ଯିବା ପାଇଁ ବସ୍ର ଅଛି, କିଛି ଅସୁବିଧା ନାହିଁ ସେମିତି।
0: ଆଜ୍ଞା ଆଜ୍ଞା, ଦେଖନ୍ତୁ ଆଜ୍ଞା, ଆଜିକାଲି ଆମେ ଯାହା ଦେଖୁଛୁ, ଯୋଉ ଗାଁକୁ ବି ଯାଉଛୁ, ପ୍ରାୟତଃ ଯୁବପିଢ଼ି ମାନେ ବାହାର ରାଜ୍ୟକୁ ଦାଦନ ପଳାଉଛନ୍ତି, ତ ଏଇ ଆପଣଙ୍କର ଗୋବରଟୋପା ଗାଁରୁ ସେମିତି ଯୁବକମାନେ ବାହାରକୁ ଯାଇଛନ୍ତି କି କାମ କରିବା ଉଦ୍ଦେଶ୍ୟରେ?
1: ହଁ, କିଛି

0: ପିଲା ଯାଇଛନ୍ତି, ମାନେ କହିଲେ ଆମର ଏ କାମ ଯେତେବେଳେ ଚାଷ କାମ ସରିଯାଏ ସେତେବେଳେ ତ କାମ ସେମିତି ମିଳେ ନାହିଁ, ତ ସେଇ ସମୟରେ ସେମାନେ ପ୍ରାୟତଃ ବାହାରକୁ କିଛି ପିଲା ଯାଇଛନ୍ତି କାମ କରିବା ପାଇଁ।
1: ଗାଁର ଘର ଗୁଡିକ ଦେଖିବା ପାଇଁ କଣ କେମିତି ଅଛି? କାରଣ ଆମେ ତ ଦେଖୁଛୁ ଆଜିକାଲି ଗାଁ ମାନଙ୍କରେ ସେ ନଡ଼ା ଛପର ବା ଚାଳ ଛପର ଘର ସବୁ ହଜି ହଜି ଗଲାଣି, ତ ଏଇ ଗାଁର ଘର ଗୁଡିକ କଣ କେମିତି ଅଛି?
0: ହଁ, ଏଠିକାର ଘର ପ୍ରାୟତଃ ଇନ୍ଦିରାବାସ ଘର ଗୁଡା ହେଇଯାଇଛି, ଛାତ ଘର ହେଇଛି, ତାପରେ କିଛି ଲୋକଙ୍କର ଟାଇଲ ଘର ରହିଛି, ଆଉ ଅନେକ ଲୋକ ମାନେ ଖୁବ କମ ଲୋକର ଖପର ଘର ମଧ୍ୟ ରହିଛି।

0: ଆମମାନଙ୍କର ଉନ୍ନତି ପାଇଁ ଆମ ସରକାର ବିଭିନ୍ନ ଯୋଜନା ସବୁ ପ୍ରଣୟନ କରୁଛନ୍ତି, ତ ଏଇ ସରକାରୀ ଯୋଜନା ସବୁ କ'ଣ କେମିତି ପହଞ୍ଚୁଛି ଆପଣଙ୍କର ଏଇ ଗାଁରେ?
1: ସରକାରୀ ଯୋଜନା ତ ପହଞ୍ଚିଛି, ଅବଶ୍ୟ ପୁରାପୁରି ଫୁଲଫିଲ୍ ପହଞ୍ଚି ପାରି ନାହିଁ, ଆଉ ରାସ୍ତା ତ ଏତେ ଭଲ ହେଇପାରି ନାହିଁ, ତାପରେ ଘର ବି ପାଇଛନ୍ତି କିଛି ଲୋକ, କିଛି ଲୋକ ବି ପାଇନାହାନ୍ତି, ଆଉ ଏନ୍ଆର୍ଜିଏସ୍ କାମ ମଝିରେ ମଝିରେ ହେଉଛି ଗାଁର, ଆଉ ସରକାରୀ କାମ କହିଲେ ଅନ୍ୟାନ୍ୟ ସେଇ ଗଛ ଲଗେଇବା, ଫରେଷ୍ଟ ଡିପାର୍ଟମେଣ୍ଟର ଏସବୁ କାମ ବି କିଛି କିଛି ହେଉଛି, ଆଉ ତାପରେ ପୋଖରୀ ମଧ୍ୟ ଯେଉଁ ଫିସରୀ ଡିପାର୍ଟମେଣ୍ଟରୁ ଆସୁଛି ସେଗୁଡ଼ା ବି କିଛି କାମ ହେଇଛି।
0: ଆଜ୍ଞା, ଉଦ୍ଦେଶ୍ୟ ହେଉଛି ଆଜ୍ଞା, ଯେମିତି ଆପଣ ଘର କଥା କହିଲେ ବା ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା କହିଲେ, ଏମିତି ଦେଖାଯାଉଛି ଯିଏ ହିତାଧିକାରୀ ହେବା ଯୋଗ୍ୟ ନୁହେଁ ବା ଯିଏ ପାଇବା ଯୋଗ୍ୟ ନୁହେଁ ସେମାନେ ମଧ୍ୟ ଘର ଯୋଉ ହାତେଇ ନେଉଛନ୍ତି, ଆଉ ଯିଏ ପାଇବା ଯୋଗ୍ୟ ବା ଯିଏ ପ୍ରକୃତ ହିତାଧିକାରୀ ସେ ସେଥିରୁ ବଞ୍ଚିତ ହେଉଛନ୍ତି, ତ ଏମିତି କିଛି ଘଟଣା ଘଟିଛି କି ଆପଣଙ୍କ ଏଇ ଗାଁରେ?
1: ହଁ ହଁ, ସେମିତି ତ ହେଇଛି, ଆଗରୁ ପୂର୍ବ ସମୟରେ ସେମିତି ହେଇଥିଲା, ବହୁତ କିଛି ଲୋକଙ୍କର ବି ସେମିତି ହେଇଛି, ଆଉ ସେଟା ତ ମାନେ ରାଜନୈତିକ ଦୃଷ୍ଟିରୁ ହେଇଛି ନା କ'ଣ ହେଇଛି ସେଟା ତ ଆମେ କହିପାରିବାନି, କିନ୍ତୁ ଯେଉଁମାନେ ଧନୀ ଲୋକ ବି ପାଇଛନ୍ତି କିନ୍ତୁ ଗରିବ ଲୋକ ବି ପାଇନାହାନ୍ତି, ଏମିତି ବି ଦେଖିବାକୁ ମିଳିଛି।
0: ଆଜ୍ଞା ଆଜ୍ଞା, ତେବେ ପିଇବା ପାଣିର ବ୍ୟବସ୍ଥା କ'ଣ ଅଛି ଗାଁରେ?
1: ହଁ, ପିଇବା ପାଣିର ବ୍ୟବସ୍ଥା ଏତେଟା ସୁବିଧା ନାହିଁ, ତ ତଥାପି ସେ ନଳକୂପ କିଛି ଅଛି।
0: କେତେଟା ନଳକୂପ ଅଛି ଗାଁରେ?
1: ନଳକୂପ ତ ଆମର ସାହିଗୁଡ଼ା ବହୁତ ଏପଟ ସେପଟ ରହିଛି, ତ ଆମର ଯୋଉ ତେଲଭଙ୍ଗା ସାହିରେ ସେଠି ଆମର ଦୁଇଟା ନଳକୂପ ରହିଛି।
0: ଆଜ୍ଞା,
1: ଆଉ ସେ ଗଡ଼ୁଆତୋପ ଆମର ଯୋଉ ମେନ୍ ଜାଗା ଯୋଉଟା ସେଠି ବି ତିନିଟା କେତେ ରହିଛି।
0: ଆଚ୍ଛା,
1: ଆଉ ସେଇ ମାନେ ସବୁ ଜାଗାକୁ ମାନେ ପହଞ୍ଚି ପାରେ ନଳକୂପ, ସେଇ ଯୋଉ ଗାଡ଼ି ଯାଇପାରେ ନାହିଁ, ତ ତେଣୁକରି ସବୁ ଜାଗା ହେଇପାରେ ନାହିଁ, ଆଉ ଯୋଉ ସୋଲାର ମାଧ୍ୟମରେ ଯୋଉ ପାଣି ପାନୀୟ ଜଳ ଯୋଉଟା ବ୍ୟବସ୍ଥା ସେଇଟା ହେଇଛି କିଛି ଜାଗା।
0: ଆଜ୍ଞା,
1: ସେ ପାଣିଟା ଏତେ ଅସୁବିଧା ନାହିଁ ପିଇବାର, କିନ୍ତୁ ଗାଧେଇବା ପାଇଁ ବହୁତ ଅସୁବିଧା ହୁଏ,
0: କାହିଁକିନା
1: ପୋଖରୀରେ ଗାଧାନ୍ତି, ଆଉ ତାପରେ ଖରାଦିନ ଶୁଖିଯାଏ, ନାଳ ବି ଶୁଖିଯାଏ, ଆଉ ଗାଧେଇବା ପାଇଁ ବହୁତ ଲୋକମାନେ ହନ୍ତସନ୍ତ ହୁଅନ୍ତି। ଆଜ୍ଞା
0: ଆଜ୍ଞା,
1: ସେଇଟା ଯଦି ସୁବିଧା ହେଇପାରନ୍ତା ତ ଆହୁରି ଟିକେ ଭଲ ହୁଅନ୍ତା।
0: ଆମେ ଆଶା କରିବା ଆଜ୍ଞା, ଯଦି ସରକାରୀ ବାବୁମାନେ ସରକାରୀ ଅଧିକାରୀମାନେ ଆମ କଥା ଶୁଣୁଥିବେ, ସେମାନେ ନିଶ୍ଚିତ ଭାବରେ ଏଥିପ୍ରତି ଧ୍ୟାନ ଦେବେ ଏବଂ ସମସ୍ୟାର ସମାଧାନ ଦିଗରେ ତତ୍ପର ହେଇଉଠିବେ।
1: ଆଜ୍ଞା,
0: ଦେଖନ୍ତୁ ଆମ ସରକାରଙ୍କର ଆଉ ଗୋଟେ ଯୋଜନା ଅଛି ବିଜୁଳି ବତୀ, ସବୁ ଘରେ ବିଜୁଳି ବତୀ ପହଞ୍ଚିବ, ଏବଂ ଆଉ ଗୋଟେ ଯୋଜନା ଅଛି ହର ଘର ନଲ ଜଲ, ବିଜୁଳି ବତୀ ଆଉ ପାଣି, ଏଇ ଯୋଜନା ସବୁ କ'ଣ କେମିତି ପହଞ୍ଚି ଆପଣଙ୍କ ଗାଁରେ?
1: ହଁ, ବିଜୁଳି ତ ପ୍ରାୟ ସମସ୍ତଙ୍କ ଇଏକୁ ସାହିକୁ ପହଞ୍ଚି ଯାଇଛି, ସେମିତି ତ ପ୍ରାୟ ନାହିଁ ବୋଲି ନାହିଁ, ପହଞ୍ଚିଛି, ଆଉ ପିଇବା ପାଣିର ବି ପହଞ୍ଚିଛି, କିନ୍ତୁ ମଝିରେ ମଝିରେ ଯେଉଁ ପାଣି ଗୋଟେ ବ୍ୟବସ୍ଥା କରାହେଇଛି ସେଇ ପାଣିଟା ସମ୍ପୂର୍ଣ୍ଣ ସବୁ ଜାଗାକୁ ପହଞ୍ଚି ପାରିନାହିଁ, କିଛି କିଛି ଜାଗାକୁ ପହଞ୍ଚିଛି ଆଉ କିଛି କିଛି ଜାଗା ପହଞ୍ଚି ପାରୁନି।
0: ଆଜ୍ଞା ଆଜ୍ଞା, ପାଠ ପଢ଼ିବାର ବ୍ୟବସ୍ଥା କ'ଣ ରହିଛି ଗାଁରେ ବା ପିଲାମାନେ କେଉଁଠି ପାଠ ପଢ଼ୁଛନ୍ତି ଆପଣଙ୍କ ଗାଁରେ?
1: ପାଠର ସୁବିଧା ରହିଛି ଅବଶ୍ୟ, ସେଇଟା ଯେଉଁ ସ୍କୁଲଟା ହେଇଛି ନିର୍ଦ୍ଦିଷ୍ଟ ଜାଗାରେ ହେଇପାରିନାହିଁ, ସେଇଟା ମାନେ ଗାଁ ଗୁଡ଼ା ଗୋଟେ ପଟେ ରହିଯାଇଛି ପାହାଡ଼ ପର୍ବତ ପାଖରେ, ଆଉ ସ୍କୁଲଟା ରହିଛି ଆମର ଗୋଟେ ଆମ ସାହି ପାଖରେ ତେଲଭଙ୍ଗା ସାହି ପାଖରେ, କିନ୍ତୁ ସେମାନେ ଆସିବା ପାଇଁ ଅଙ୍ଗନବାଡ଼ି ଛୁଆମାନେ ଆସିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଛି। ହଁ, ସେମାନେ ଯେଉଁ ଜାଗାରେ ପପୁଲେସନ୍ ଅଧିକ ଅଛି ଛୁଆମାନେ ଅଛନ୍ତି ସେଇ ଜାଗାରେ ହେଇପାରିନାହିଁ।
0: ଆଚ୍ଛା ଆଚ୍ଛା, କଥା
1: ଆଜ୍ଞା, ଅଙ୍ଗନବାଡ଼ି ଛୋଟ ଛୋଟ ଛୁଆମାନଙ୍କର ବେଶୀ ଅସୁବିଧା ହେଉଛି, ଆଉ ବଡ଼ ଛୁଆ ତ ପଳେଇ ଆସୁଛନ୍ତି, ଆଉ ହାଇସ୍କୁଲ ସେମାନେ ମଲଦାକୁ ଯାଉଛନ୍ତି, ମଲଦା ହାଇସ୍କୁଲ ବୋଲି ଗୋଟେ ଅଛି, ଆଉ ଏମ୍ ସ୍କୁଲ ପର୍ଯ୍ୟନ୍ତ ଆମର ଆମ ଗାଁ ନିଜେ ଗଡ଼ୁଆଟପୁରରେ ରହିଛି।
0: ମାନେ ପିଲାମାନେ ଗୁଡ଼ାଟପୁରରେ ହିଁ ଏମ୍ ସ୍କୁଲ ଯାଇ ପଢ଼ୁଛନ୍ତି ବା ଅଷ୍ଟମ ଯାଇ ପଢ଼ୁଛନ୍ତି, ଅଷ୍ଟମ ପାସ୍ କଲା ପରେ ମାଲଦା ଯାଉଛନ୍ତି ପାଠ ପଢ଼ିବା ପାଇଁ?
1: ଆଜ୍ଞା ଆଜ୍ଞା, କଲେଜ ତ ଯାଉଛନ୍ତି ଆମ ଝୁମ୍ପରା ସେଆଡ଼େ ରିମିଳି ପଦମପୁର ଏପଟେ ଯାଉଛନ୍ତି, ଆଉ
0: ଯାହା ଯଦି ସୁବିଧା ହେଉଛି।
1: ଆଜ୍ଞା,
0: କିନ୍ତୁ ଆପଣଙ୍କ ଯୋଉ ମାଲଦା ହାଇସ୍କୁଲ ଯାଉଛନ୍ତି ଛୁଆମାନେ କେତେ ବାଟ ହେଉଛି ଗାଁରୁ?
1: ସେଠୁ ଆମର 7 କିଲୋମିଟର କେତେ ହବ।
0: ଏତେ ବାଟ ପିଲାମାନେ କ'ଣ ଯାଉଛନ୍ତି ଆଜ୍ଞା?
1: ହଁ ଯାଉଛନ୍ତି, ଆଉ ସାଇକେଲ ମାଧ୍ୟମରେ ଯାଉଛନ୍ତି।
0: ଆଚ୍ଛା,
1: ଆଉ ନହେଲେ ସେମାନେ ଏଇନା ତ ହଷ୍ଟେଲର ସୁବିଧା ରହିଛି, ଝିଅ ଛୁଆ ଗୁଡ଼ା ହଷ୍ଟେଲରେ ରହୁଛନ୍ତି ଆଉ।
0: ଆଚ୍ଛା ଆଚ୍ଛା, କିନ୍ତୁ ଗାଁର ପ୍ରତ୍ୟେକ ପିଲା ବା ସମସ୍ତ ପିଲା ପାଠ ପଢ଼ୁଛନ୍ତି ନା ଆଜ୍ଞା?
1: ହଁ, ପାଠ ତ ପଢ଼ୁଛନ୍ତି, ଆଗ ଅପେକ୍ଷା ଟିକେ ସଚେତନ ହେଇଯାଇଛନ୍ତି, କାହିଁକି ନା ବାପା ମାନେ ଏତେ ଶିକ୍ଷିତ ନୁହନ୍ତି, କିନ୍ତୁ ସେମାନେ ନା ଯେହେତୁ ଆଶ୍ରମ ଗୁଡ଼ା ରହିଗଲା, ସେ ଆଶ୍ରମକୁ ଯାଇକି ପାଠ ପଢ଼ୁଛନ୍ତି।
0: ଆଜ୍ଞା ଆଜ୍ଞା।
1: ଆଉ କିନ୍ତୁ ଘରକୁ ଆସିଲେ ସେମାନେ ବୁଲାବୁଲି, କୁଆଡ଼େ ମାଛ ମାରିବା, କୁଆଡ଼େ ଇଏ କରିବା, ଶିକାର କରିବା, ଏସବୁ କାମ କରନ୍ତି, ପାଠକୁ ଛାଡ଼ିକି, ବହି ବସ୍ତାନ ଛାଡ଼ିକି ଆଉ।
0: ଆଚ୍ଛା ଆଚ୍ଛା।
1: ଆଜ୍ଞା
0: ଆଜ୍ଞା ଆଜ୍ଞା। ତେବେ ଯଦି କେବେ କାହାର ଦେହ ପା ଖରାପ ହେଲା, ସେତେବେଳେ ଆପଣମାନେ କ'ଣ କରନ୍ତି?
1: ହଁ, ଆମର ସେଇ ସୁବିଧା ରହିଛି, 108ର ଆମର ଯେଉଁଟା ଗାଡ଼ି ରହିଛି, ସେଟାକୁ ଫୋନ୍ କଲେ ସାଙ୍ଗେ ସାଙ୍ଗେ ଆସିଯାଏ। ଆଉ ଆମର ଗୋଟେ ଦୁଇଟା, ଗୋଟେ ସାହିକୁ ପହଞ୍ଚିଯାଏ, ଦୁଇଟା ସେଇ ସାହିକୁ ପହଞ୍ଚି ଯାଉଛି, କିନ୍ତୁ ଆଉ ଗୋଟେ କଚା ସାହି ବୋଲି ଗୋଟେ ଜଙ୍ଗଲ ପାଖରେ ରହିଛି, ସେଇଠି ପହଞ୍ଚି ପାରୁନି ଗାଡ଼ି, ସେଠି ମାନେ ରାସ୍ତାର ଟିକେ ପ୍ରୋବ୍ଲେମ୍ ରହିଛି, ତ ତେଣୁକରି ସେମାନେ ଟିକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
0: ଆଜ୍ଞା ଆଜ୍ଞା। ଯେ ଗାଁର ପ୍ରତ୍ୟେକଟି ଲୋକ ଯଦି ଦେହ ପା ଖରାପ ହେଲା, ସେତେବେଳେ ମେଡିକାଲ ଯାଆନ୍ତି ନା? ଏମିତି ଯେହେତୁ ଆମ କେନ୍ଦ୍ର ଗୋଟେ ଆଦିବାସୀ ବହୁଳ ଅଞ୍ଚଳ, ଅରୁଣୋଦୟ ଅଞ୍ଚଳ ବୋଲି ସମସ୍ତେ କହୁଛନ୍ତି, ସେ ବିଶ୍ୱାସ ହେଇପାରେ, ଅନ୍ଧବିଶ୍ୱାସ ହେଇପାରେ, ଟିକେ ରହିଛି ଆଜ୍ଞା, ଗୁଣିଗାରିଟି କରିବା, ଝଡ଼ାଫିଙ୍ଗା କରିବା, ପୂଜା ପାଠ କରିବା, ସେ ପ୍ରଥା, ସେ ପରମ୍ପରା ଏବେ ବି ରହିଛି କି ଗାଁରେ?
1: ହଁ ହଁ, ରହିଛି ସେଟା। ସେଟା ଏତେ ସଚେତନ କରାଗଲେ ମଧ୍ୟ ବି ସେମାନେ ମାନେ ପୂଜା ପାଠ, ଗୁଣିଗାରିଟି, କୁକୁଡ଼ା ଇଏ ପୂଜା କରିବା, ଆଉ ଅଝାମତି କରିବା, ଏଇସବୁ ବି ଅଛି ସାର୍, ସେଗୁଡ଼ା ରହିଛି, ଆଉ ସେମାନେ ସେଟା ବି ପୂଜା କରୁଛନ୍ତି, ଆଉ ପୂଜା କଲା ପରେ ବି ପରେ ହିଁ ନିଅନ୍ତି, ଅଧିକାଂଶ କେତେ ଲୋକ ଅଛନ୍ତି।
0: ଆଚ୍ଛା ଆଚ୍ଛା। ଯଦି ଆମେ ଟିକେ ସଚେତନ ହେବା ବା ସଚେତନ କରିବା ପାଇଁ ଚେଷ୍ଟା କରିବା ଆମ ଲୋକମାନଙ୍କୁ, ଇଏ କ'ଣ ପରିବର୍ତ୍ତନ ହେବେନି?
1: ହଁ, ନିଶ୍ଚିନ୍ତ ହେବେ, ହେଲେନି ଧୀରେ ଧୀରେ, ଆଉ ଯୁଗ ତ ବଦଳି ଗଲାନି, ଲୋକମାନେ ପ୍ରାୟତଃ ଶିକ୍ଷିତ ହେଇଗଲେଣି, ପୁଣାକାଳିଆ ଲୋକ ଯୋଉଗୁଡା ଅଛନ୍ତି ସେ ପୁଣାକାଳିଆ ଢାଞ୍ଚାଟା ଟିକେ ରହିଛି ଆଉ, ଧୀରେ ଧୀରେ ସୁଧୁରିବାକୁ ଚାଲିଛି ଆଉ,
0: ସମୟ ଲାଗିବ ଟିକେ।
1: ଆଜ୍ଞା।

0: ତେବେ ଆଜ୍ଞା ଏଇ ଗୁଡ଼ାଟୋପା ଗାଁ, ଏଇ ଗାଁରେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
1: ଏଠି ସାର୍ ଆମର ତ ଆଦିବାସୀ ଲୋକ ବସି, ଆଉ ଏଠି ଆମର ବାହା ପର୍ବ ଆଉ ସହରାଏ ଆଉ ଏସବୁ ବେଶୀ ମୁଖ୍ୟତଃ ପାଳନ କରାଯାଏ ସାନ୍ତାଳ ମାନେ। ଆଉ ମୁଣ୍ଡା ମାନେ ମାଘେ ପର୍ବ ମାଘ ମାସରେ ଏଇଟା ପାଳନ କରନ୍ତି ଧୁମଧାମରେ। ଆଉ ମହାନ୍ତ ମାନେ ତାଙ୍କର ଇଏ ଟୁସୁ ପର୍ବ ଏସବୁ ଅଛି, ମହାନ୍ତ ଭାଇମାନେ ବି ସେମାନେ ପାଳନ କରନ୍ତି ଆଉ।
0: ଆଜ୍ଞା ଆଜ୍ଞା, ତେବେ ଯଦି ଆମେ ଦେଖିବା କୋଉ ପର୍ବକୁ ଏଇ ଗାଁର ବା ଏଇ ଗୋଡ଼ାଟୋପା ଗାଁର ମୁଖ୍ୟ ପର୍ବ ବୋଲି ଆମେ କହିପାରିବା, ଯୋଉ ପର୍ବକୁ ସମସ୍ତେ ଆବାଳ ବୃଦ୍ଧ ବନିକା ପୁରା ଧୁମଧାମରେ ପାଳନ କରୁଥିବେ?
1: ଏଠି ତ ମାଘେ ପର୍ବଟା ବେଶୀ କରି ଆମର ମୁଣ୍ଡା ଭାଇମାନେ ପାଳନ କରନ୍ତି, ଆଉ ତା ସହିତ ଆମର ସାନ୍ତାଳ ମାନେ ବାହା ପର୍ବ ଏଇଟାକୁ ବେଶୀ ମୁଖ୍ୟତଃ ପାଳନ କରିଥାନ୍ତି।
0: ଆଚ୍ଛା, କ'ଣ କରନ୍ତି ଏଇ ପର୍ବପର୍ବାଣି ମାନଙ୍କରେ?
1: ଏଇ ପର୍ବପର୍ବାଣିରେ ମାଘେ ପର୍ବରେ ତ ସବୁ ନାଚ ଗୀତ କରନ୍ତି, ତା ସହିତ ପିଠାପଣା କରନ୍ତି, ତାଙ୍କର ମାଂସ ଭାତ ଏଇସବୁ କରନ୍ତି, କୁଣିଆ ମତକୁ ଡାକିଥାନ୍ତି। ଆଉ ମାନେ ଗୋଟେ ତାଙ୍କର ଗୋଟେ ପଡ଼ିଆ ଅଛି, ସେ ପଡ଼ିଆରେ ସେମାନେ ନାଚ ଗୀତ କରନ୍ତି, ମାନେ ମଜା ମଜିସ୍ରେ ପୁରା ରାତିଟାକୁ ପୁରା କଟ।

ଇଏ ଥିଲା କେନ୍ଦୁଝର ଝୁମ୍ପୁରା ବ୍ଲକ ମାଲଦା ପଞ୍ଚାୟତର ଗୋଡୁଆଟପା ଗାଁର କଥା। ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଗାଁକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନିତ କରିବା ପାଇଁ ତେବେ ଆପଣ ଆମ କାର୍ଯ୍ୟକ୍ରମ ନିଷ୍ପାଦକଙ୍କ ସହିତ ଯୋଗାଯୋଗ କରିପାରିବେ। ଆଜିର ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନରେ ଥିଲି ଆପଣଙ୍କ ସତୀର୍ଥ, ମୁଁ ସାଲେଗ୍ରାମ ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆଜି ପାଇଁ ରହୁଛୁ ଶ୍ରୋତା ବନ୍ଧୁ, କିନ୍ତୁ କଥା ଦେଉଛୁ ଆପଣଙ୍କ ସହ ଆମର ପୁଣି ଭେଟ ହେବ ଆସନ୍ତା ସପ୍ତାହ ଆଜିର ଦିନ ଠିକ୍ ଏହି ସମୟରେ ଆଉ ଏକ ଗାଁରେ। ସେତେବେଳେ ଯାଇ ରହୁଛୁ, ନମସ୍କାର।

0: ଆକାଶବାଣୀ କେନ୍ଦୁଝର ସମୟ ସନ୍ଧ୍ୟା 6 ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:02 ପ୍ରଚାର କରିବୁ ବନ ସୁରଭି, ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। 6:10 ରାମଚରିତ ମାନସ, 6:30 ଭକ୍ତି ଗୀତ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଆଲବମ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ଆଲୋଚନା ଖରାଟିଆ ହଳର ଆବଶ୍ୟକତା, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ନନ୍ଦିତା ଜେନାଙ୍କ ସହିତ। ରାତି 8:00 ପ୍ରଚାର କରିବୁ କେତୋଟି ପଲ୍ଲୀ ଗୀତ। ରାତି 8:15 କାର୍ଯ୍ୟକ୍ରମ ଆଲୋଚନା, ରାତି 9:15 ଆପକେ ଲିଏ, 9:30 ଛାୟା ଗୀତ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବାରୁ। ରାତି 10:00 ଲୋକଗୀତ କ୍ରମରେ ଶୁଣିବେ କେନ୍ଦ୍ରା ଗୀତ, ପରିବେଷଣ କରିବେ ସୁରେନ୍ଦ୍ରନାଥ ଏବଂ ସାଥୀ। 10:30 ଆକାଶବାଣୀର ଚିର ସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ, ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି, ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରିଛନ୍ତି ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। ତା ପୂର୍ବରୁ ଏ ବିଜ୍ଞାପନ।
1: ପ୍ରାଣୀପାଳକମାନେ ଧ୍ୟାନ ଦିଅନ୍ତୁ, ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
2: ଗୃହପାଳିତ ପ୍ରାଣୀଙ୍କୁ ଦିନ 11:00 ଅପରାହ୍ନ 4:00 ମଧ୍ୟରେ ଟାଣ ଖରାରେ ନ ଛାଡ଼ି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
2: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
1: ଗାଈ ଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
2: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
1: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
1: ପରାମର୍ଶ ପାଇଁ 7200559815 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ

0: ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47 କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11:00 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18 ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା କୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4 ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜୈବ ବିବିଧତାର ରକ୍ଷକ ଓ 2 ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଦୈତାପତି ନିଯୋଗ, ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। राज्य सरकार एवं जातिसंघर विश्व खाद्य कार्यक्रम मिलित सहयोग में झारसुगुड़ा अन्नपूर्ति ग्रेन एटीएम लोकार्पण हो हिताधिकारी सुविधापी राज्य प्रति जिले और ब्लक स्तर में ग्रेन एटीएम सेवा उपलब्ध हो खाद्य जोगाण और खाउटी कल्याण मंत्री कृष्णचंद्र पात्र आगामी दिन में राज्य में 55 नूतन ग्रेन एटीएम स्थापन लक्ष्य रखी कार्यक्रम में खाद्य जोगाण और खाउटी कल्याण मंत्री कृष्णचंद्र पात्र राजस्व विपर्यय परिचालना मंत्री सुरेश पूजारी और विधायक टंकधर त्रिपाठी उपस्थित थे। राजस्व मंत्री सुरेश पूजारी सुंदरगढ़ ठारे एक कार्यक्रम में भूमिहीन परिवार को घरढ़ीय पट्टा बंटन करिछन्ते। प्राकृतिक विपर्य जोगु पानी रे बुड़ी मृत्यु होइतिबा व्यक्ति परिवार को 4,00,000 टंकार अनुकंपामूलक सहायता राशि मंत्री प्रदान करिछन्ते। ब्रह्मपुर स्थित महाराजा कृष्णचंद्र गजपति भेषज महाविद्यालय और चिकित्सालय ठारे स्वास्थ्यमंत्री डॉक्टर मुकेश महालिंग अध्यक्षतारे एक समीक्षा बैठक अनुष्ठित होइजैछि। बैठक में चिकित्सा व्यवस्था उन्नति आणिबापाई मेडिकल स्टार्टअप और नवसृजन उपरे गुरुत्व देबाकु मंत्री अधिकारी परामर्श देथिले। सुंदरगढ़ ठारे जिल्लार विभिन्न उन्नयनमूलक कार्यर अग्रगति नहीं एक उच्चस्तरीय समीक्षा बैठक अनुष्ठित होइजैछि। बैठक में राजस्व प्रशासन स्वास्थ्य सेवा शिक्षा व्यवस्था और पानीय जल जोगाण आदि स्थिति संपर्क में आलोचना करा जैछि। भुवनेश्वर ठारे राज्यर शारीरिक शिक्षा अधिकारी मानकु नै 2-दिवसीय दिग्दर्शन तथा समीक्षा बैठक अनुष्ठित होइजैछि। कार्यक्रम को माध्यमिक शिक्षा निर्देशक वीरेन्द्र करकरा उद्घाटन करबा सह वृत्तिगत क्षेत्र में अधिकारी मानकु दिग्दर्शन प्रदान करिछन्ति। केन्द्रीय माध्यमिक शिक्षा परिषद सीबीएसई द्वारा परिचालित द्वादश श्रेणी बोर्ड परीक्षार्थी उत्तर पुस्तिकार फटोकपी पाइबार शेष तारीख को वृद्धि आसंता रविवार जाए छात्र छात्री उत्तर पुस्तिका पाइपारे कर्तृपक्ष पक्षर् सूचना मिली। गजपति जिला गोसाणी ब्लक गुरांडी गोष्ठी स्वास्थ्यकेंद्र एक साधारण बैठक अनुष्ठित होइजैछि। बैठक में विधायक रूपेश कुमार पाणिग्राही जोगदे स्वास्थ्यकेंद्र में चलता कार्यर समीक्षा करते। संबलपुर जिलास्तरीय प्राकृतिक विपर्यय परिचालना कमिटी बैठक जिलापा सम्मिलनी कक्ष में अनुष्ठित होइजैछि। बैठक में जिलापा सिद्धेश्वर बलिराम बंदर जोगदे बन्या परिचालना पूर्व प्रस्तुति दुर्बल नदीबंध चिह्नट तथा मरामती 24 घंटिया सहायता केन्द्र और दैनिक रिपोर्ट प्रेरण आदि संक्रांत अधिकारी आलोचना करते। ओडिशा राज्य विपर्यय परिचालना कर्तृपक्ष और भारतीय जातीय समुद्र सूचना सेवार मिलित प्रयास में केन्द्रापड़ा जिला राजनगर ब्लक अधीनस्थ तालचुआ पंचायतर 5 ग्राम में विपर्यय प्रस्तुति संपर्कित मॉकड्रिल अनुष्ठित होइजैछि। बरगढ़ जिला सोहेला ब्लक सम्मिलनी कक्षर जनभागीदारी अभियान शुभारंभ हो जिलार 157 जनजाति बहुल ग्राम से हिताधिकारी सरकार समस्त सुविधा प्रदान हो लक्ष्य रखी। बौद्ध जिले में जिलापा विभूतिभूषण नायक छात्र छात्रों दक्षता और निजुक्ति त्वरान्वित करने क्यारियर काउनसलिंग कार्यक्रम शुभारंभ कर। बौद्ध जिलापा विभूतिभूषण नायक निर्माणाधीन खोर्धा बलांगीर रेल प्रकल्प अग्रगति कार्यर समीक्षा कर। ओडिशा और निकटवर्ती अंचल उपर एक घूर्णिबलय सक्रिय रही प्रभाव में पूर्व केन्द्रीय बंगोपसगर में आसंता सप्ताह लघुचाप सृष्टि होवार संभावना रही भारतीय पाणिपाग विभाग पक्ष आकलन कर। समय मध्य राज्यर केतेक अंचल प्रबल वर्षा होने अनुमान आज अपराह 2:30 सुधा झारसुगुड़ा दिनर सर्वाधिक तापमात्रा 45.2 डिग्री सेलसीयस रेकर्ड कर। अंपक्ष राज्य में आसंता 26 तारीख पर्यंत प्रबल ग्रीष्म प्रवाह जारी रसंता 24 घंटा मध्य गरम गुळगुळि नहीं भुवनेश्वर स्थित आंचलिक पाणिपाग विज्ञान केन्द्र पक्षर् प्राय 15 जिला सतर्क सूचना जारी। कालबैशाखी प्रभाव में झड़बर्षा नहीं 6 जिला पाणिपाग केन्द्र पक्षर् सतर्क कर। पाणिपाग विशेषज्ञ डॉक्टर राजश्री भिपीएम प्रतिक्रिया रे कहिछन्ते
1: ओडिशा के ऊपर हाईएस्ट मैक्सिमम टेम्परेचर 45.5 डिग्री सेल्सियस झारसुगुड़ा स्टेशन से दर्ज की गई है। ओडिशा के ऊपर झारसुगुड़ा सांबलपुर और खुर्दा डिस्ट्रिक्ट्स के आइसोलेटेड प्लेसेस से हीटवेव कंडीशन रियलाइज।
0: मुख्य संवाद पुणी थरे देशव्यापी 47 स्थान में आसंताकाली रोजगार मेलार 51,000 ऊर्ध नवनिजुक्त निजुक्तिपत्र बंटन करेंगे प्रधानमंत्री। ओडिशा पूर्व भारत एक प्रमुख परिवहन और सामुद्रिक केन्द्र भाव उभा होइछि कहिले राज्यपाल। राज्य में आसंता 4 दिन पर्यंत जारी रहिबो ग्रीष्म प्रवाह। आंचलिक संवाद आज इतिके।
2: आपण माने कार्यक्रम शुणुछन्ति आकाशवाणी कटक केन्द्ररु।
3: आजिर प्रसंग बैश्विक प्रभाव पाई आंचलिक स्तर रे कार्य करिबा ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା, ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି। ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଭାରତର ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500+ ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
4: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ 7:00 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ମହମ୍ମଦ ଅଜିଜ୍ ଅରୁଣ ମନ୍ତ୍ରୀଙ୍କ ରଚନାରୁ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ରାତି 7:15, ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ 49 ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍ମାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍ମାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍ମାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
2: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ୍କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କରକର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ଼ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ, ଡ୍ରୋନ, ରଡାର, ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମ୍ନେ ଆଏଗା।
1: ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକିନାହାନ୍ତି, ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା, ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ 5 ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଭିସା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ୍ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।

0: ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତି ପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡିଟ୍ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ DPR ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3,561 ରୁ 5,473 meter ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4,145 meter ରୁ 5,140 meter ପର୍ଯ୍ୟନ୍ତ 974 meter କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 49.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କୌଣସି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
1: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
3: ଆମର ବରଗଡ଼ ଜିଲ୍ଲାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ଯୋଜନା ରହିଛି, ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2 ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼େନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଘାସପିଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବିଷ୍ଣୁ ଆଶ୍ର ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି ଏବଂ

0: ଏହି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟରୁ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଇ ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେ କାମ ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି। ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଦୁଇଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେନ୍ସର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୁ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183ଟି ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53ଟି ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ରାତି 7:30 30 ସେକେଣ୍ଡ ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
3: କନକ ଜୁଏଲାରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
5: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା

0: ଜୁହାର ଜୁହାର ମାଧିଆ ଭାଇ,
1: ଜୁହାର ଜୁହାରେ ଗୌରା ଭାଇ,
0: ହଁ
1: ବସ।
0: ହଁ ମାଧିଆ ଭାଇ ବସିବା, କଣ ବର୍ଷା ଟିକେ କହୁଥିଲା ବୋଲି ଟିକେ ଶାନ୍ତି ମିଳିଥିଲା, ଏବେ ଟିକେ ଦୁଇ ଦିନ ହେଲାଣି ଖରାର ତାପମାତ୍ରା ପୁଣି ଆଉ ଥରେ ଭାଇ ବଢିଯାଇଛି। ମ
1: ବର୍ଷା ଟିକେ ହେଇଗଲାରୁ ବର୍ତ୍ତମାନ ଆମର ପବନରେ ଜଳୀୟ ବାଷ୍ପ ଭରପୁର ଅଛି, ଆଉ ଏଇ ସମୟରେ ଦିନ ବେଳେ ଯୁଆଡକୁ ଯିବ ଟିକେ ସାବଧାନତା ଅବଲମ୍ବନ କରୁଥିବ, କାହିଁକି ନା ଏ ବର୍ଷା ପୂର୍ବରୁ ଆମେ ବାରମ୍ବାର କହୁଥିଲେ ଦିନ ବେଳେ ଭାରି କାମ କର ନାହିଁ, ବାହାରକୁ ଯାଅ ନାହିଁ, ଯଦି ଯିବ
0: ଚପଲ
1: କେତେ କଣ ସାଙ୍ଗରେ ନେଇଥିବ।
0: ଯୋଉ ସଚେତନତା ଆମେ ଆପଣାଉଥିଲେ ଯେମିତି ଅଂଶୁଘାତର ଭୟ ନ ରହିବା ପାଇଁ, ସେଇ ସତର୍କତା ଆମେ ଏବେ ବି ଭାଇ ଆପଣେଇବା ଦରକାର।
1: ହଁ ହଁ ହଁ, ଆଉ ଖରା ତ ଏତେ ଶୀଘ୍ର ଯାଇ ନାହିଁ ଯେପର୍ଯ୍ୟନ୍ତ ମୌସୁମୀଟା ଆମର ଆସିନାହିଁ।
0: ହଁ ଭାଇ,
1: ହେଲେ ଅକ୍ଷିମୁଠି ବେଳକୁ ଯୋଉ ଭଲ ଅସରାଏ ଅନେକ ଅଞ୍ଚଳରେ ବର୍ଷା ହେଇଯାଇଛି, ସେଇଥିପାଇଁ ବର୍ତ୍ତମାନ ଚାଷୀ ପୁଅକୁ ଆଉ ଥୟ ନାହିଁ।
0: ହଁ ମାଧିଆ ଭାଇ ଠିକ କଥା କହିଲ, ସହଜେ ଟିକେ ଯୋଉ ମାନେ ଅକ୍ଷୟ ତୃତୀୟା ପରେ ପରେ ଟିକେ ଯୋଉ ବର୍ଷି ଦେଇଥିଲା, ମାଟି ଟିକେ ପତ୍ର ଅଛି, ଆଉ ଚାଷୀ ଭାଇ ଓ ଭଉଣୀ ମାନେ ତାଙ୍କର ହଳ କାମ ବି କିଛି ମାତ୍ରାରେ କରିଛନ୍ତି, ମାଟିକୁ ମାନେ ଯୋଉ ପ୍ରଥମ ଅଡ଼ ଚାଷ ଯୋଉ କରନ୍ତି ମାଟିକୁ ଓଲଟ ପାଲଟ ଟିକେ କରିଛନ୍ତି।
1: ଯୋଉ ଅଞ୍ଚଳରେ ଚାଷୀ ଭାଇ ମାନେ ଟିକେ ଉଦ୍ୟମ କରିଛନ୍ତି, ମାନେ ନିଜର ପାଣି ବ୍ୟବସ୍ଥା କରୁଛନ୍ତି, ସେଇ ଜମି ତ ଆମର ଉଠିଆ ଅଛି, ହେଲେ ଯୋଉ ଅଞ୍ଚଳରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ, ଉପରୁ ପାଣି ପଡିଲା, ବର୍ତ୍ତମାନ ସେଇ ଜମି ଗୁଡ଼ିକରେ ଆମର ଘାସ ପ୍ରବଳ ହେଇଯାଇଛି।
0: ହଁ ଭାଇ, ହଁ,
1: ଯଦି ଏଇ ଘାସକୁ ବର୍ତ୍ତମାନ ଠୁ ଆମେ ଦମନ ନ କରିବା, ପରବର୍ତ୍ତୀ ସମୟରେ ସେଇଠି ତୁମେ ଧାନ କର, ମୁଗ କର, କୋଳଥ କର କି ନଳିତା କର, ସବୁଥିରେ କିଛି ନା କିଛି ଅସୁବିଧା ନିଶ୍ଚୟ ହବ। ସେଥିପାଇଁ ଯଥା

0: ସମ୍ଭବ ଚାଷୀ ଭାଇମାନେ ଆଉ ବିଳମ୍ବ କରନ୍ତୁ ନାହିଁ, ଖରାଟିଆ ପାଗ ଦେଖିକି ଜମିରେ ହଳ ବୁଲେଇ ଦିଅନ୍ତୁ।
1: ଖରାଟିଆ ହଳ ଯୋଉ ଆମେ ଆଲୋଚନା କରନ୍ତି, ହେ ଖରାଟିଆ ହଳ କରି ଦିଅନ୍ତୁ ନା କ'ଣ?
0: ତେବେ ଗୌରା ଭାଇ,
1: ହଁ ଭାଇ କୁହ।
0: ଖରାଟିଆ ହଳ ସମ୍ପର୍କରେ ଆଜି କାର୍ଯ୍ୟକ୍ରମର ଆଲୋଚନାଟିଏ ଅଛି, ତେବେ ତା ପୂର୍ବରୁ ଆଜି ଶୁକ୍ରବାର ଠାକୁରଙ୍କ ନାଁ ଆଗେ ଶୁଣେଇବା, ତାପରେ ଆଲୋଚନାଟି ଶୁଣିବା ଆଉ।
1: ହଉ ହଉ।

0: ମାଧିଆ ଭାଇ,
1: ହଁ
0: ଭଜନ ତ ଶୁଣିଲେ,
1: ଗୁଳୁଗୁଳିଟା ବସେଇ ଉଠେଇ ଦଉନି।
0: ହଁ ମାଧିଆ ଭାଇ ଠିକ କଥା କହିଲ, ଇଚ୍ଛା ହଉଛି କାହିଁକି ଯାଇକି କୋଉ ଗଛ ମୂଳେ ନହେଲେ କୋଉଠି ବସିବା ପାଇଁ।
1: ହେଲେ ଆମେ ଛୋଟ ଥିଲା ବେଳକୁ ଯେମିତି ଗୁଳୁଗୁଳି ହଉଥିଲା, ବୋଇଲେ ରାତି ଯଦି ତୁମେ ଖାଇବ ତା ପୂର୍ବରୁ ଗାଧେଇ ଆସିବା ପାଇଁ ପଡୁଥିଲା, ଏମିତି ପରିସ୍ଥିତି ମଧ୍ୟ ଆମେ
0: ଦେଖିଛନ୍ତି। ସେଇ ପରିସ୍ଥିତି ଏବେ ବି ଭୋଗୁଛନ୍ତି।
1: ଭୋଗୁଛ କଣ, ବର୍ତ୍ତମାନ ତ ପ୍ରାୟ ସମସ୍ତେ ଟିକେ ସୁକୁମାରିଆ ହେଇଗଲେଣି, ସେଥିପାଇଁ ଟିକେ ଗୁଳୁଗୁଳି ହେଲା ବେଳକୁ ସହି ହଉନି, ସେ ଫ୍ୟାନ୍ ତଳେ ଚାଲ, କୁଲର ତଳେ ଚାଲ, ଗଛ ମୂଳକୁ ଦୌଡ଼।
0: ଏଇ ପରିସ୍ଥିତି ଉପୁଜୁଛି, ଆଉ ଯଦି ଟିକେ ସହଜ ରାତିରେ ଲାଇନ ଟିକେ କଟି ଗଲା ତା ଅବସ୍ଥା ଆଣିକି ଦେଖୁଥ। ଆଉ
1: ହେଲେ ଗୌରା ଭାଇ ଦେଖ, ମଣିଷକୁ ଏମିତି ବାଧୁଛି, ହେଲେ ଆମର ଯୋଉ ଅବଲୋକରା ପଶୁ ପକ୍ଷୀ ସେମାନଙ୍କୁ ମଧ୍ୟ ନିଶ୍ଚୟ ବାଧୁଥିବ।
0: କାହିଁକି
1: ନା ଅନେକ ସମୟରେ ତୁମେ ଦିନବେଳା ଦେଖିଥିବ ଘର ସାମ୍ନାରେ ଯୋଉ ବସିଥାଏ ଦିନ ରାତି କୁକୁର, କୋଉ କାଦୁଅ ପାଣିରେ କୋଉ ପୋଖରୀ ପାଣିରେ ସିଏ ମଧ୍ୟ ଅଧା ବୁଢା ହେଇକି ରହୁଛି।
0: ସେ କଥା ତ ଠିକ କଥା ଟିକେ କହିଲା ମାଧିବେ, ଆମେ ବି ଯୋଉ ଘରେ ରଖିଛନ୍ତି ଗାଈ ଗୋରୁ ଗୁଣିକ ଯୋଉ ରଖିଛନ୍ତି ଚରେଇ ନେଲା ବେଳେ, ସେମାନେ ବି ନିଜେ ପାଣି ଗୋଡ଼ିଆ ଦେଖିଲେ ସେ ପାଣି ପାଖକୁ ସେମାନେ ଦୌଡ଼ି ପଳାଉଛନ୍ତି,
1: ପାଣି ପିଇବା ପାଇଁ ତ ଯାଉଛନ୍ତି। କିନ୍ତୁ ଯୋଉମାନେ ଗାଈ ଗୋରୁ ରଖିଛନ୍ତି ବର୍ତ୍ତମାନ ସମୟରେ ଯେହେତୁ ଅସମ୍ଭାଳ ତାତି ହଉଛି, ଅନ୍ତତଃ ସଞ୍ଜ ବେଳକୁ ଯେତେବେଳେ ଆମର ଛାଇ ଟିକେ ଲେଉଟି ଯିବ, ସେମାନଙ୍କୁ ଯଦି ଆମେ ଟିକେ ଗାଧେଇ ଦେବା ତାହେଲେ ମଧ୍ୟ ସେମାନେ ବହୁତ ଆରାମରେ ରହିବେ। ଆଉ ଯଥା ସମ୍ଭବ ଗୁହାଳ ମାନଙ୍କୁ ରହେ, ଆମେ ଯଦି କିଛି ନହେଲା ନାହିଁ ଅଖା ଟାଙ୍ଗିକି ସେଠି
0: ପାଣି ଟିକେ ସିଞ୍ଚନ କରିବା,
1: ତାହେଲେ ସେମାନେ ମଧ୍ୟ ସେଥିରେ
0: ଆରାମ ପାଇବେ।
1: ଆଉ ଏମିତି ତ ବର୍ତ୍ତମାନ ସମୟରେ ଆମକୁ ଯୋଉ ଖରାଟିଆ ହଳ ସେଇ କାମ କରିବାର ଅଛି, ଯେହେତୁ ମଣିଷକୁ ଯେତିକି ଖରା ବାଧୁଛି ଗାଈ ଗୋରୁଙ୍କୁ ମଧ୍ୟ ସେତିକି ବାଧୁଛି, ସେଥିପାଇଁ ଖରା ଟାଣ ହେବା ପୂର୍ବରୁ ଗାଈ ଗୋରୁଙ୍କୁ ଆମେ ମାଡ଼ ଛାଟ ନ କରିକି ତାଙ୍କୁ ହଳ କରିବା, ତାଙ୍କର ମଧ୍ୟ ଜୀବନ ଅଛି। ଗାଈ ଗୋରୁଙ୍କୁ ଯେମିତି ଆମେ ଦୟା କରିବା, କୁକୁର ମାଙ୍କଡ଼
0: ପଶୁପକ୍ଷୀ
1: ସମସ୍ତଙ୍କ ପ୍ରତି ମଧ୍ୟ ଟିକେ ଆମେ
0: ଜୀବେ ଦୟାର ଯୋଉ ଶବ୍ଦଟି ଆମ ମାନବିକତାକୁ ପରିଚୟ ଦଉଛି, ସେତକ ଆମେ ଭାଇ ଆପଣେଇବା
1: ଆପଣେଇବା ନିହାତି ଦରକାର। କାହିଁକି ନା ଯେପର୍ଯ୍ୟନ୍ତ ଏଇ ଯୋଉ ବିଭିନ୍ନ ପଶୁପକ୍ଷୀ ଆମ ଚାରିପାଖରେ
0: ଅଛନ୍ତି,
1: ସେମାନଙ୍କୁ ନେଇକି ତ ଆମ ପରିବେଶ ଆମ ଏଇ ଦୁନିଆ ଅଛି ନା, ଆଉ କେବଳ ଖାଲି ବୁଦ୍ଧିଆ ମଣିଷ ହିସାବରେ ଆମେ ବଞ୍ଚିବା, ଅନ୍ୟମାନଙ୍କୁ
0: ବଞ୍ଚିବାକୁ ଦେବା ନାହିଁ, ସେଥିରୁ ଆମେ ଯେତେ ସମ୍ଭବ ଭାଇ ଦୂରେଇ ରହିବା।
1: ବର୍ତ୍ତମାନ ସମୟରେ ପ୍ରାୟତଃ ଦିନବେଳେ ସମସ୍ତଙ୍କ ଘରେ ପଖାଳ ହଉଛି, ଆଉ ପଖାଳ ପାଣି ଯଦି ବଳିଗଲା ଧରଣଟିଏ ମାଟିଏ ପାଖରେ ଯୋଉଠି ବୁଲା ଗାଈ ଗୋରୁ
0: ଅଛନ୍ତି,
1: ହଁ ଯାହା ପଶୁପକ୍ଷୀ ଅଛନ୍ତି, ସେମାନେ କେମିତି ସେଇଟାକୁ
0: ପିଇପାରିବେ,
1: ହାଣ୍ଡି ହଉ କିମ୍ବା ଅନେକ ମଧ୍ୟ ସିମେଣ୍ଟ କୁଣ୍ଡ କରିକି ସେଠି ପାଣି ରଖୁଛନ୍ତି, ତୋରାଣୀ ରଖୁଛନ୍ତି, କିଛି ନହେଲା ନାହିଁ ଉପରବାଲା ଦେଖୁଛି, ସେଇ ଉଦ୍ଦେଶ୍ୟରେ ଅର୍ଥାତ୍ ଜୀବେ ଦୟା ପୂର୍ବରୁ ମଧ୍ୟ ଏଇଟା ରହିଛି, ଆଉ ବର୍ତ୍ତମାନ ମଧ୍ୟ
0: ସେଇ ଧାରାକୁ ଯଦି ଆମେ ବଞ୍ଚାଇ ରଖିବା ତାହେଲେ ଆମେ ଯୋଉ ଜୀବେ ଦୟାର ସାର୍ଥକ ହେଇପାରିବ।
1: ଏଇ ଯୋଉ କଥାଟି ଆମେ ଆମ ଶ୍ରୋତା

0: ମାନଙ୍କ ପାଖରେ ପହଞ୍ଚେଇ ପାରୁଛନ୍ତି କେବଳ ହେଲା
1: ଏଇ ରେଡିଓ ମାଧ୍ୟମରେ,
0: ରେଡିଓ
1: ଏଇ
0: ମାଧ୍ୟମରେ।
1: ଆକାଶବାଣୀ ମାଧ୍ୟମରେ। ଆଉ ଯେମିତି ଆମେ ତ ସବୁବେଳେ ବୈଠକ ଘରେ ଆଲୋଚନା କରୁଛନ୍ତି ଏଇ କିଛି ଦିନ ହେଲାଣି, ଆକାଶବାଣୀ ଆମର ଯୋଉ ପାଦ ଥାପିଛି 90 ବର୍ଷରେ, 1936 ମସିହା ତାର ପ୍ରସାରଣ ଆରମ୍ଭ କରିଛି, ଶିକ୍ଷା ସୂଚନା ମନୋରଞ୍ଜନର ବାର୍ତ୍ତା ସିଏ ଶ୍ରୋତାମାନଙ୍କ ପାଖରେ ପହଞ୍ଚେଇ ପାରୁଛି କେବଳ ଆମର ଏଇ ଆକାଶବାଣୀ।
0: ଆକାଶବାଣୀ ଆଉ ୟା ପୂର୍ବରୁ ଯେମିତି କହୁଥିଲା ଗଛ ମୂଳକୁ ଦୌଡ଼ି ଯିବା ପାଇଁ ଇଚ୍ଛା ହେଉଛି।
1: ହଁ,
0: ଦିନବେଳା ଯେତେବେଳେ ଘର ଭିତରେ ରହୁଛ ସେତେବେଳେ କିଛି ନହେଲା ନାହିଁ, ଦୂରଦର୍ଶନ ଉପରେ ଆଖିଟା ରହିଗଲା ହେଲେ ଯାଏ ସଞ୍ଜ ବେଳକୁ ଦେଶ ଦୁନିଆରେ ଖବର ଜାଣିବା ପାଇଁ ଇଚ୍ଛା ହଉଥିବ, କିନ୍ତୁ ଦୂରଦର୍ଶନ ଧରିକି ତୁମେ ତ ଗଛ ମୂଳକୁ ଯାଇପାରିବ
1: ନାହିଁ।
0: ସେତେବେଳକୁ ଯଦି ଗାମୁଛାଟିଏ ପାରିଦେଇକି ଗଛ ମୂଳରେ ଏ ମୁଣ୍ଡ ପାଖରେ ତୁମର ଏ ଯୋଉ ବେତାର ଯନ୍ତ୍ର ରେଡିଓଟା
1: ବାଜୁଥିବ
0: କେମିତି ଲାଗୁଥିବ
1: କହୁନା, ଲାଗୁଥିବ ମାନେ ମନୋରଞ୍ଜନର ମଧୁର ମାଧୁର୍ଯ୍ୟ ସୃଷ୍ଟି ହେଇପାରୁଥିବ।
0: ଆଉ ବର୍ତ୍ତମାନ ସମୟରେ ମଧ୍ୟ ଦେଖ ଆମର ଯୋଉ ମାନେ ଟିକେ ବୟସ୍କ ହେଇଗଲାଣି ତାଙ୍କ ପାଖରେ ଦୀପଦ ଭଲ ମନ୍ଦ କଥା କହିବା ପାଇଁ କାହାକୁ ସମୟ ମିଳୁନାହିଁ, ସେମାନେ କିଛି ନହେଲା ଏ ପୁରୁଣା କାଗଜ ହଉ କିମ୍ବା ଯୋଉ ରେଡିଓ ଯନ୍ତ୍ର ସେଇଟା ହିଁ ତାଙ୍କର
1: ମୂଳ ମାଧ୍ୟମ। ଆଉ
0: ସେଇ କଥା ମଧ୍ୟ ଭାଇ, ୟା ପୂର୍ବରୁ ଯେମିତି କଥା ହଉଥିଲେ ବର୍ତ୍ତମାନ ହେଲା ଆମର ଖରାଟିଆ ହଳର ଉପଯୁକ୍ତ
1: ସମୟ। ଠିକ କଥା,
0: ଯୋଗକୁ ମହାଶୟା ନନ୍ଦିତା ଜେନା ଆପଣ ଆସି ପହଞ୍ଚିଗଲେଣି, ଏଥର ମୁଁ ଚୁପଚାପ ବସୁଛି ତମେ ଟିକେ ପଚାରି ଦଉନା।
1: ହଁ, ମୁଁ ପୁରା ଉପଯୁକ୍ତ ସମୟ ଦେଖିକି ମହାଶୟଙ୍କ ସହିତ କଥାବାର୍ତ୍ତା ହେଇଥିଲି, ଆଜି ବୈଠକ ଘରକୁ ମହାଶୟଙ୍କ ନିମନ୍ତ୍ରଣ କରିଛି, ପୁଣି ତାଙ୍କ ସହିତ ଟିକେ ମୁଁ କଥା ହଉଛି, ତମେ ଶୁଣ ଆମ ଚାଷୀ ଭାଇ ଭଉଣୀ ମାନେ ବି ଶୁଣନ୍ତୁ।
0: ହେଲା ହେଲା, ମୁଁ ଚୁପ ବସିଲି।
1: ହଁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର।
0: ଆଜି ଆମେ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଷୟବସ୍ତୁ ରଖିଛୁ ଏଇ ଖରାଟିଆ ହଳ। ତେବେ ମ୍ୟାମ ପ୍ରଥମେ ଆପଣ ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କୁହନ୍ତୁ, ଏଇ ଖରାଟିଆ ହଳ କହିଲେ ଆମେ କଣ ବୁଝିବୁ?
1: ସାଧାରଣତଃ ଦେଖିବାକୁ ମିଳେ କି ଚାଷୀ ଭାଇମାନେ ଚୈତ୍ର ଏବଂ ବୈଶାଖ ମାସରେ ଯେତେବେଳେ ଆମର ପ୍ରଚଣ୍ଡ ଖରା ହୁଏ, ସେହି ସମୟରେ ଯେତେବେଳେ ମଝିରେ ମଝିରେ କାଳ ବୈଶାଖୀ ହେଇଯାଏ, ବର୍ଷା ହେଇଯାଏ, ମାଟିରେ ଟିକେ ବତରତା ଆସେ, ଗୁଜି ଲଙ୍ଗଳ ମୁନରେ ହଳ କରିଥାନ୍ତି, ତାକୁ ହିଁ ଆମେ ଖରାଟିଆ ହଳ କହିଥାଉ।
0: ତେବେ ମ୍ୟାମ କଣ ଏଇ ଖରାଟିଆ ହଳ କଣ ନିହାତି ଦରକାର?
1: ଦେଖନ୍ତୁ, ଖରାଟିଆ ହଳ ତ ମୋ ମତରେ ନିହାତି ଆବଶ୍ୟକ, ପ୍ରତିବର୍ଷ ନହେଲେ ମଧ୍ୟ ପ୍ରତି 3 ବର୍ଷରେ ଥରେ ନିହାତି କରିବା ଦରକାର।
0: ଆଜ୍ଞା ଆଜ୍ଞା।
1: କାରଣ ଖରାଟିଆ ହଳଟା କଲେ ହିଁ ମାଟିରେ ଉର୍ବରତାଟା ଆସିଥାଏ, ମାଟି ହାଲକା ହୁଏ, ପବନ ଚଳାଚଳ ହୁଏ, ତାର ଜଳ ଧାରଣା କ୍ଷମତାଟା ବଢିଥାଏ, ଖରାଟିଆ ହଳ ନିହାତି ଆବଶ୍ୟକ।
0: ତେବେ ମ୍ୟାମ କେମିତି କଣ କରିବେ ଚାଷୀ ଭାଇ ଭଉଣୀ ମାନେ, ଟିକେ ସେଇ ବିଷୟରେ ବିସ୍ତୃତ ଭାବରେ କୁହନ୍ତୁ ଆପଣ।
1: ଆଜିକାଲି ତ ଦେଖିବାକୁ ମିଳୁଛି ଯାନ୍ତ୍ରିକ ଯୁଗରେ ଆମର ଚାଷୀ ଭାଇମାନେ ଆମର ଡାଇରେକ୍ଟ ଟ୍ରାକ୍ଟର ହେଲା, ପାୱାର ଟିଲର ହେଲା, ରୋଟାଭେଟର ହେଲା, ସେଇଥିରେ ହଳ କରିଦଉଛନ୍ତି। ଯେହେତୁ ସମୟ ବି ତାଙ୍କର ବଞ୍ଚୁଛି, କମ୍ ଖର୍ଚ୍ଚରେ ବି ହେଇଯାଉଛି ଏବଂ ସୁବିଧା, କଷ୍ଟ ଏତେ ପଡୁନି। କିନ୍ତୁ ଦେଖନ୍ତୁ, ଆମର ଯାନ୍ତ୍ରିକ ହଳ କରିବା ଦ୍ୱାରା କଣ ହଉଛି, ମାଟିର 2-3 ଇଞ୍ଚ ଗହିରତା ଯାଏ ମାତ୍ର ହଳ ହଉଛି, ବାକି ତଳ ମାଟି ଯେମିତି ରହୁଛି ସେମିତି ହିଁ ରହୁଛି। କିନ୍ତୁ ଆମର ଗୁଜି ଲଙ୍ଗଳ ମୂଳରେ ଆମେ ଯେତେବେଳେ ଖରାଟିଆ ହଳ କରିବାକୁ କହୁଛୁ, ଗୁଜି ଲଙ୍ଗଳ ମୂଳରେ ହଳ କରିବା ଦ୍ୱାରା ମାଟିଟା 6 ଇଞ୍ଚ ଯାଏ ହଳ ହୁଏ, ମିନିମମ୍ ତ 6 ଇଞ୍ଚ ଯାଏ ଯାଏ, ଯାହାଫଳରେ କି ମାଟିଟା 6 ଇଞ୍ଚ ଯାଏ ଏପଟ ସେପଟ ହୁଏ, ଉପର ମାଟି ତଳକୁ, ତଳ ମାଟି ଉପରକୁ ହୁଏ, ଯାହାଦ୍ୱାରା କି ମାଟିଟା ହାଲକା ହେଇଯାଏ। ତ ସେଥିପାଇଁ କି ଆପଣମାନେ ଦେଖନ୍ତୁ, ମୁଁ ବାରମ୍ବାର କହୁଛି କି ପ୍ରତିବର୍ଷ ବି ଯୋଉ ଚାଷୀ ଭାଇମାନେ ନ କରିପାରୁଛନ୍ତି, ପ୍ରତି 3 ବର୍ଷରେ ଖରାଟିଆ ହଳ କରିବା ନିହାତି ଦରକାର।
0: ଆଜ୍ଞା। ତେବେ ମ୍ୟାମ ଏଇ ଯୋଉ ଖରାଟିଆ ହଳର କଣ ସବୁ ଉପକାରିତା ଅଛି, ଟିକେ କୁହନ୍ତୁ ସେ ବିଷୟରେ।
1: ହଁ, ଉପକାରିତା ଖରାଟିଆ ହଳର ତ ଉପକାରିତା ଅନେକ କିଛି ଅଛି। ଯେମିତିକି ଦେଖନ୍ତୁ, ଆମର ପ୍ରଥମ ଜିନିଷ ହେଲା ମାଟିର ଉର୍ବରତା। ମାଟିର ଉର୍ବରତା କଣ, ଦେଖିବେ ମାଟିର ଉର୍ବରତାଟା ମାଟିର ଉପର ଭାଗରେ ହିଁ ଥାଏ, ଯୋଉଟା କି ଗଛର ବା ଫସଲର ଖାଦ୍ୟ ସାର। କିନ୍ତୁ ଆମେ ଏଇ ଖରାଟିଆ ହଳ କରିବା ଦ୍ୱାରା ବା ହଳ କରିବା ଦ୍ୱାରା ମାଟି ଏପଟ ସେପଟ ହେଲା, ଓଲଟା ପାଲଟା ହେଲା, ଖାଦ୍ୟ ସାର ଗୁଡିକ ତଳକୁ ଗଲା, କାହିଁକି ନା ଗଛର ଚେର ତ ମାଟି ତଳକୁ ଯାଇକି ରସଟା ଟାଣିବ, ଉର୍ବରତାଟା ମାଟି ଉପରେ ପଡିକି ରହିଲେ କିଛି ଲାଭ ହବନି। ମୁଖ୍ୟତଃ ପ୍ରଥମ ଉପକାରିତା ଖରାଟିଆ ହଳର ଆମକୁ ଏଇଟା ହିଁ ମିଳିଥାଏ। ଦ୍ୱିତୀୟ ଜିନିଷ, ମାଟିରେ ସବୁ ରନ୍ଧ୍ର ଥାଏ, ଛୋଟ ଛୋଟ ରନ୍ଧ୍ର, ବଡ ରନ୍ଧ୍ର, ଯାହାକୁ କି ଆମେ ଇଂରାଜୀରେ ମାକ୍ରୋପୋର ବା ମାଇକ୍ରୋପୋର କହିଥାଉ, ଯୋଉଥିରେ କି ଆପଣଙ୍କର ବର୍ଷା ହେଲା ପାଣି ସେ ରନ୍ଧ୍ରରେ ପଶିକି, ଯୋଉଟାକ ବଡ ରନ୍ଧ୍ର ଥାଏ ସେଟା ତଳକୁ ଯାଇକି ଲିକିଙ୍ଗ ହୁଏ ବା ସର୍ଫେସ ହୋଇକି ପଳାଏ। କିନ୍ତୁ ଯୋଉଟାକ ଛୋଟ ଛୋଟ ରନ୍ଧ୍ର ଥାଏ ସେଗୁଡିକରେ ପାଣି ପବନ ଯେତେବେଳେ ପଶେ ସେଠି ଷ୍ଟୋର ହେଇକି ରୁହେ, ଯୋଉଟାକ କି ତାର କାପାସିଟି, ଜଳ ଧରିବା କ୍ଷମତା ବା ଜଳ ଧାରଣା କ୍ଷମତା ମାଟିର ବଢିଥାଏ ଏବଂ ପବନ ଚଳାଚଳ ମଧ୍ୟ ଠିକ ଭାବରେ ହେଇଥାଏ, ଯାହାଫଳରେ କି ଫସଲ ଆପଣଙ୍କର ଭଲ ବଢିଥାଏ।

0: ଖରା ଟିକେ ହଳ କରିବା ଦ୍ଵାରା ମାଟିଟା ହାଲକା ହେଇଯାଏ, ଯେହେତୁ ପବନ ଚଳାଚଳ ହେଲା ମାଟିଟା ହାଲକା ହେଇଗଲା। ଚାରିରେ ଦେଖିବାକୁ ଗଲେ ଆପଣଙ୍କର ବିଭିନ୍ନ ପ୍ରକାରର ରୋଗ ପୋକ ଜୀବାଣୁ କୀଟାଣୁ ଏବଂ କୀଟ ମାନେ ଅଣ୍ଡା ଦେଇଥାନ୍ତି ବା ସୁସ୍ଥ ଅବସ୍ଥାରେ ମାଟିରେ ଘର କରିକି ଥାନ୍ତି। ଏ ଖରା ଟିକେ ହଳ କରିବା ଦ୍ଵାରା ଏମାନେ ଖରା ସଂସ୍ପର୍ଶରେ ଆସିକି ବହୁତ ପରିମାଣର ନଷ୍ଟ ହେଇଯାଇଥାନ୍ତି। ସମନ୍ୱିତ ରୋଗ ପୋକ ପରିଚାଳନାରେ ଏହା ଏକ ବହୁତ ଭଲ ଷ୍ଟେପ୍, ଯୋଉଟାକ କି ଆମର ଖରାଟିଆ ହଳ କରିବା ଦ୍ଵାରା ଆମେ ମୂଳରୁ ହିଁ ତାହାର ପ୍ରତିକାର କରିଦଉ, ଯୋଉଟାକ ମାଟିରେ ଜୀବାଣୁ କୀଟାଣୁ ବା ଶୁକ ବା ଅଣ୍ଡା ଥାନ୍ତି ସେଗୁଡିକ ନଷ୍ଟ ହେଇଯାନ୍ତି। ତାପରେ ଦେଖିବାକୁ ଗଲେ ସେମିତି ବିଭିନ୍ନ ପ୍ରକାରର ଘାସ ମଞ୍ଜି ମଧ୍ୟ ମାଟିରେ ଭିତରେ ଥାନ୍ତି, ଯୋଉଟାକ କି ଉପରକୁ ଆସିବା ଫଳରେ ପକ୍ଷୀମାନେ କିଛି ତାକୁ ଖାଇ ନିଅନ୍ତି ଏବଂ ଖରା ଦ୍ଵାରା ବି କିଛି ମାତ୍ରାରେ ନଷ୍ଟ ହେଇଯାଏ। ଶୁଖିଲା ପତ୍ର, ନଡା, ଶୁଖିଲା ଘାସ, କାଟି କୁଟା ଯାହା ବି ମାଟି ଉପରେ ଥାଏ ସେ ଖରାଟିଆ ହଳ କରିବା ଦ୍ଵାରା ମାଟି ଭିତରେ ମିଶିକି ବର୍ଷା ହେଲେ ପାଣି ପାଇକି ପଚିକି ସେ ମାଟିକୁ ଗୋଟେ ଜୈବିକ ଉର୍ବରତା ଯୋଗେଇଥାନ୍ତି। ଆମେ ବିଭିନ୍ନ ପ୍ରକାରର ରାସାୟନିକ ସାର ବ୍ୟବହାର କରୁଛୁ, ଯେମିତିକି ଗୋଟେ ଛୋଟ ଉଦାହରଣ ଦେବି, ଫସ୍ଫରସ ସାର ଯୋଉଟାକ କହି ଆମେ କୁମ୍ଭକର୍ଣ୍ଣ ସାରକୁ, କାହିଁକି ନା ଏଇ ସାର ଯୋଉଠି ପଡିବ ସେଇଠି ଗଛର ଚେର ହିଁ ତାକୁ ଟାଣିକି ନେଇଥାଏ, ସେ କେବେ ଗଛ ଚେର ପାଖକୁ ଯାଏନି ବା ଗଛ ପାଖକୁ ଆପେ ଆପେ ପଳାଏନି। ତ ଯାହାର 40% ଯଦି ଫସଲ ଫସ୍ଫରସ ସାର ଗ୍ରହଣ କରୁଛି ତାହେଲେ ମାଟିରେ ବାକି 60% ଫସ୍ଫରସ ସାର ପଡିକି ରହୁଛି, ଯୋଉଟାକ କି ପ୍ରତିବର୍ଷ ପଡି ପଡି ପଡି ପଡି ସେ ରନ୍ଧ୍ର ଗୁଡାକୁ, ମାଟିର ଯୋଉ ରନ୍ଧ୍ର ଅଛି ତାକୁ ବନ୍ଦ କରିଦବ। ତ ଆମେ ଯେତେବେଳେ ଖରାଟିଆ ହଳ କରୁଛୁ ଏଇ ଯୋଉ ସାର ଗୁଡିକ କିଛି ରାସାୟନିକ ଜିନିଷ ମାଟିର ଅବଶିଷ୍ଟାଂଶ ଭିତରେ ମିଶିକି ରହୁଛି ସେଗୁଡିକ ଏପଟ ସେପଟ ହେଇକି କିଛି ଖରା ସଂସ୍ପର୍ଶରେ ହୁଏତ ନଷ୍ଟ ହେଇଯିବ ଆଉ ବାକି କିଛି ମାଟିରେ ସମାନ ଭାବରେ ମିଶିଯିବ, ଯାହାକୁ କି ଆସନ୍ତା ଫସଲଟି ଭଲ ଭାବରେ ଗ୍ରହଣ କରିପାରିବ।
1: ଆଜ୍ଞା ଆଜ୍ଞା। ତେବେ ମ୍ୟାମ୍ ଏଇ ଯୋଉ ଖରାଟିଆ ହଳ ଆମେ ସାଧାରଣତଃ କେଉଁ ସମୟରେ କରିବା ଦରକାର?
0: ଦେଖନ୍ତୁ ଖରାଟିଆ ହଳଟା ଆମର ଚାଷ ଆରମ୍ଭରୁ, ଚାଷୀଙ୍କର ଆମର ମୁଖ୍ୟ ପର୍ବ ହଉଛି ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଆମର ଅକ୍ଷିମୁଠି ପୂଜା ହୁଏ, ଅକ୍ଷିମୁଠି ବୁଣା ହୁଏ। ଅକ୍ଷିମୁଠି ବୁଣିବା ପୂର୍ବରୁ ଆମର ଚୈତ୍ର ମାସ ବୈଶାଖ ମାସରେ ଯୋଉ କାଳ ବୈଶାଖୀ ବର୍ଷା ହେଲା, ଯୋଉ ସମୟରେ ଆପଣ ମାଟିରେ ବତର ଟିକେ ପାଇଲେ ଲଙ୍ଗଳ ମୁନଟା ମାଟିରେ ପଶି ପାରିବ ସେଇ ସମୟରେ ଆପଣ ଏଇ ଖରାଟିଆ ହଳଟି କରିବା କଥା।
1: ତେବେ ମ୍ୟାମ୍ ଯୋଉ ଖରାଟିଆ ହଳ ପାଇଁ ଆପଣ ତ ଲଙ୍ଗଳ କଥା କହୁଛନ୍ତି, ଏଭଳି କୌଣସି ଯନ୍ତ୍ରପାତି ମ୍ୟାମ୍ ଅଛି କି ଯାହା ଦ୍ଵାରା ଆମେ ସେମିତି ଖରାଟିଆ ହଳକୁ କରିପାରିବା?
0: ହଁ, ଆଜିକାଲି ଆପଣଙ୍କର ଦାନ୍ତି ଲଙ୍ଗଳ ଟାଇପ୍ ଆସିଲାଣି, ଯୋଉଟାକୁ କି ଆପଣ ଟ୍ରାକ୍ଟରରେ ଆଟାଚ କରିକି କରିପାରିବେ, କିନ୍ତୁ ସେଟା ଏତେ ଗହିରକୁ ଯିବନି, ଆପଣଙ୍କର ମିନିମମ 3-4 ଇଞ୍ଚ ଭିତରେ ଯାଇକି ରହିଯିବ। କିନ୍ତୁ ଆପଣ ଯୋଉଟା ଗୋଜି ଲଙ୍ଗଳ ବ୍ୟବହାର କରିବେ, ଗୋଜି ଲଙ୍ଗଳର ତା ନାଁଟା ହିଁ ସେଇଥିପାଇଁ କି ଗୋଜି ଲଙ୍ଗଳ, ସେଟା ମିନିମମ ଆପଣଙ୍କର 6 ଇଞ୍ଚ ଗହିରକୁ ଯାଇକି ମାଟିଟାକୁ ହଳ କରିବ। ସେଥିପାଇଁ କି ମୁଁ ବାରମ୍ବାର କହୁଛି କି ଯାନ୍ତ୍ରିକ ତ କରାଯାଉଛି, କିନ୍ତୁ ଆପଣ ଏଇ ଯୋଉ ଆମର ଯୋଉଟା ଆସି ଚାଲିଛି ମାନେ ଆମର ପୁରାତନ କାଳରୁ ଚାଷୀ ଭାଇ ମାନେ କରି ଆସୁଛନ୍ତି ଗୋଟେ ଲଙ୍ଗଳ ଧରିକି ହଳଟା, ସେଇଟା ହିଁ ମାଟି ପାଇଁକି ପ୍ରଥମ ଥର ବର୍ଷର ପ୍ରଥମ ଆରମ୍ଭରୁ ସେଇ ଜିନିଷଟା କରିବା ହିଁ ଠିକ ରହିବ।
1: ତେବେ ମ୍ୟାମ୍ ବର୍ତ୍ତମାନ ତ ଅଧିକାଂଶ ଚାଷୀ ଭାଇ ମାନେ ବର୍ଷକ 12 ମାସ ସାରା ସବୁ ଚାଷ କରୁଛନ୍ତି, ତ ସେମାନେ କଣ ସେଇ ଖରାଟିଆ ହଳ କରିବା ନିହାତି ଦରକାର?
0: ନାଇଁ, ବର୍ଷକ 12 ମାସ ପାଇଁ ଦରକାର ନାହିଁ, ବର୍ଷ ଆରମ୍ଭ ଚାଷ ଆରମ୍ଭରୁ ପ୍ରଥମ ଥର ଥରେ ବର୍ଷକୁ କରିବା ଠିକ। ଯଦି ବି ଆପଣ ପ୍ରତି ବର୍ଷ ନ କରିପାରୁଛନ୍ତି, ପ୍ରତି 3 ବର୍ଷରେ ଥରେ ନିହାତି ଖରାଟିଆ ହଳ କରିବା କଥା। କାହିଁକି ନା ମୁଁ ଏଇ ଜିନିଷ ବାରମ୍ବାର କହୁଛି, କାହିଁକି ନା ଦେଖନ୍ତୁ ଯଦି ଆପଣ ଯାନ୍ତ୍ରିକ ଉପାୟରେ ପ୍ରତିବର୍ଷ ହଳ କଲେ ଏବଂ ମାଟି ଆପଣଙ୍କର 2-3 ଇଞ୍ଚ ଭିତରେ ହଳ ହେଲା, ତଳ ମାଟି ଗୁଡିକ ବିନା ହଳରେ ରହିଲା, କିଛି ବର୍ଷ ପରେ 5-6 ବର୍ଷ ପରେ ଆପଣ ଦେଖିବେ ଗୋଟେ ହାର୍ଡ ପ୍ୟାନ୍ ବା ଗୋଟେ କଠିନ ସ୍ତର ମାଟିରେ ଡେଭଲପ କରିବ, ଯୋଉଟାକ କି ଆପଣଙ୍କର ଗଛର ଚେର ତା ଭିତରକୁ ମାଟି ଭିତରକୁ ପଶିକି ପାଣି ଏବଂ ତାର ଖାଦ୍ୟ ସାର ଆଉ ଗ୍ରହଣ କରିପାରିବନି, ଯାହାଫଳରେ ସେ ମାଟି ଧୀରେ ଧୀରେ ସେ ମାଟିରେ ଆଉ ଦୁବ ବି କଳିବ ନାହିଁ। ସେଥିପାଇଁ କି ପ୍ରତି ବର୍ଷ ନ କରିପାରିଲେ ମଧ୍ୟ ପ୍ରତି 3 ବର୍ଷରେ ଆପଣ ନିହାତି ଖରାଟିଆ ହଳ କରନ୍ତୁ, କିନ୍ତୁ ଖରାଟିଆ ହଳ କରିବା ପରେ ହିଁ ଆପଣଙ୍କୁ ସୁବିଧା ହବ ସେଥିରେ ଆପଣଙ୍କର ଖତ ମିଶେଇବା ପାଇଁ।
1: ତେବେ ମ୍ୟାମ୍ ବର୍ତ୍ତମାନ ତ ଦେଖାଯାଉଛି ଅଧିକାଂଶ ଚାଷୀ ଭାଇ ଭଉଣୀ ମାନେ ତାଙ୍କ ଧାନ ଯୋଉମାନେ ଧାନ ଚାଷ ସବୁ କରୁଛନ୍ତି ସେମାନେ ଧାନ ଚାଷ କରିସାରିଲା ପରେ ଯୋଉ ଧାନ ଯୋଉ କାଟନ୍ତି କିଛି ଅଂଶ ସେମାନେ ସେ ଜମିରେ ଛାଡି ଦେଇକି ଆସନ୍ତି ସେ ତଳ ଅଂଶ ଗୁଡିକ, ତ ସେଗୁଡିକୁ ମ୍ୟାମ୍ ସେମାନେ ପଡିକି ହଳ କରିବା ଦରକାର ନା କେମିତି କଣ ହଳ କରିବେ?
0: ଆମର କେଉଁଝର ଜିଲ୍ଲାରେ ଦେଖିବାକୁ ମିଳେ କି ଆମର ଯେହେତୁ ଆପଣଙ୍କର ନଡା କୁଟାର ଏତେ ଡିମାଣ୍ଡ ନଥାଏ, ଯେହେତୁ ଏପଟେ ଚାଳ ଘର ଅଧିକ ନାହିଁ, ଦ୍ୱିତୀୟ କଥା ଜଙ୍ଗଲ ଉପରେ ପଶୁମାନଙ୍କୁ ନିର୍ଭର କରୁଛନ୍ତି ଖାଇବା ପାଇଁ ଛାଡି ଦଉଛନ୍ତି, କିନ୍ତୁ ନଡା ଆପଣଙ୍କର ଦେଖନ୍ତୁ ବହୁତ ଗୋଟେ ଭଲ ଜିନିଷ ଆମ କହିବାକୁ ଗଲେ କଣ ନା ଆପଣଙ୍କର ଫସଲ ଯେତିକି ଖାଦ୍ୟ ସାର ମାଟିରୁ ଗ୍ରହଣ କରେ ତାର

0: ଭାଗ ଯଦି ତାର ଶସ୍ୟରେ ଥାଏ ତାର ଦୁଇ ଗୁଣା ଭାଗ ତାର ନଡାରେ ଥାଏ। ସେଥିପାଇଁ ଏ ନଡାରୁ ଆପଣଙ୍କର ଦେଖିବେ ଛତୁ ଚାଷ କରାହଉଛି। ସେ ଛତୁ ସେଇ ନଡା ରସରୁ ହିଁ ବଢିକି ଛତୁଟେ ଫୁଟୁଛି। ତା ଭିତରେ ଖାଦ୍ୟସାର ପ୍ରଚୁର ପରିମାଣରେ ଅଛି, ଯୋଉଟା କି ଆପଣ ବହୁତ ବଢିଆ କମ୍ପୋଷ୍ଟ ବା ଖତ ତିଆରି କରିପାରିବେ ନଡାରୁ ମଧ୍ୟ। ଏବଂ ନଡାଟା ଗୋଟେ ଏମିତି ଜିନିଷ, ଆପଣ ତାକୁ ମଲ୍ଚିଂ ପାଇଁକି ବି ଚାଷୀ ଭାଇ ବ୍ୟବହାର କରୁଛନ୍ତି, ତାକୁ ଏତେ ହାଇଟ୍ ନ ଛାଡିକି ଆପଣ ଗାଈ ଗୋରୁଙ୍କ ଖାଇବାରେ ବ୍ୟବହାର କରିପାରିବେ, ଖତ ତିଆରି କରିପାରିବେ, ଆପଣଙ୍କର ବିଭିନ୍ନ ପ୍ରକାରର ଦିଆ ଖତ ଇଏରେ ଆପଣ ମଲ୍ଚିଂ କରିକି ଇଏ କରିକି ତାକୁ କରିପାରିବେ ଆପଣ। କିନ୍ତୁ ଜିନିଷ ହେଲା ସେ ନଡା ଗୁଡାକୁ ଆମ ଚାଷୀ ଭାଇ ମାନେ ପୋଡି ଦିଅନ୍ତି, ପୋଡୁ ଚାଷ। କିନ୍ତୁ ପୋଡୁ ଚାଷର କନସେପ୍ଟ ଟା ବହୁତ ଅଲଗା ଜିନିଷ, ଏଠି ପୋଡୁ ଚାଷ କିଛି ବି ଦରକାର ନାହିଁ। ବରଂ ଆପଣ ସେଇ ଖରାଟିଆ ହଳ କଲା ପରେ ସେ ନଡା ଗୁଡିକ ମାଟିରେ ମିଶିଯାଏ ଏବଂ ପାଣି ଖାଇକି ପଚିକି ସେ ମାଟିକୁ ହିଁ ତାର ଉର୍ବରତାଟା ଯୋଗେଇ ଥାଏ।
1: ତେବେ ଶେଷରେ ଆଜି ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣ କଣ ପରାମର୍ଶ ଦେବେ?
0: ଦେଖନ୍ତୁ, ଆମର ଛୋଟ ପରାମର୍ଶଟେ ରହିବ, କିନ୍ତୁ ଆଜିକାଲି ବ୍ୟସ୍ତ ଜୀବନ ଭିତରେ ଆମେ ମାନେ ଭାଗ ଚାଷ ଦେଇଦଉଛୁ ବା ମଜୁରିଆ ଲଗେଇ ଦଉଛୁ, ନିଜେ ଜମିକୁ ଯାଉନୁ, ଫସଲ ଥରେ କରିଦଉଛୁ ଏବଂ ଜମିକୁ ଆମେ କେବେ ନିରୀକ୍ଷଣ କରୁନୁ କି ଫସଲରେ କଣ ରୋଗ ପୋକ ହେଲା ଆମେ ଆରମ୍ଭରୁ ହିଁ ଦେଖୁନୁ, ଜମିକୁ ହିଁ ଯାଉନୁ, ପଶୁନୁ କି ଦେଖୁ। କିନ୍ତୁ ନିଜେ ଯେତେବେଳେ ଆପଣ ଚାଷ କାମରେ ଇନଭଲ୍ଭ ରହିବେ, ଆପଣ ମଜୁରିଆ ଲଗାନ୍ତୁ, ଭାଗ ଚାଷ ଦିଅନ୍ତୁ, ତଥାପି ନିଜ ଜମିକୁ ଟିକେ ଯିବେ, ନିଜ ଜମିର କଣ୍ଡିସନ ଦେଖିବେ, ଆପଣଙ୍କର ଫସଲ କେମିତି ଅଛି, ରୋଗ ପୋକ କଣ ଅଛି, ଲାଗିଛି ନାହିଁ, ଯଦି ଆରମ୍ଭରୁ ଦେଖିଦେଲେ ଆପଣଙ୍କର ଦେଖିବେ ଜୈବିକ ପଦ୍ଧତିରେ ବା କମ ଖର୍ଚ୍ଚରେ ସେଗୁଡିକ ସମାଧାନ ହେଇଛି। କିନ୍ତୁ ଆପଣ ଯଦି ନିଜେ ଜମିକୁ ନିଜେ ନ ଯାଇକି ଲୋକ ଲଗେଇ ଦେବେ ବା ପଇସା ଅଛି ମଜୁରିଆଙ୍କୁ ଦେଇଦେଲେ ବା ଭାଗ ଚାଷ ଦେଇଦେଲେ, ସେଇଟା ହିଁ ଆପଣଙ୍କର ମୁଖ୍ୟ ଅସୁବିଧା ହଉଛି। ମୁଁ ଅନୁରୋଧ କରିବି ଚାଷୀ ଭାଇ ମାନଙ୍କୁ, ଯୋଉମାନେ ବି ଚାଷ କରୁଛନ୍ତି ବା ନିଜର ଜମି ଅଛି ଚାଷ ଦଉଛନ୍ତି, ଆଟଲିଷ୍ଟ ବର୍ଷକୁ 2-3 ଥର ନିଜର ଜମିର ଏବଂ ଫସଲର ନିରୀକ୍ଷଣ କରନ୍ତୁ ବା ସର୍ବେକ୍ଷଣ କରନ୍ତୁ।
1: ମ୍ୟାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ଚାଷୀ ଭାଇ ଓ ଭଉଣୀ ମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାମ୍।

0: ଭାଇ ମହାଶୟା ଯାହା କହିଗଲେ ମନରେ କିଛି ପଶିଲା କି ନାହିଁ କୁହ?
1: ନାଇଁ ଗୌରା ଭାଇ, ପ୍ରକୃତ କଥା ହେଲା ଯିଏ କ୍ଷେତକୁ ମାନେ ଜମିଟା ଯଦି ଉଠିଆ ଅଛି ସେଠି ସକାଳ ସଞ୍ଜେ ମୁହଁ ମାରୁଥିବ ତାହେଲେ କ୍ଷେତରେ ତୁମର କଣ ଅଭାବ ଅଛି, କଣ ଖରାପ ହଉଛି ସେଇଟା ଜାଣିପାରିବ। ଆଉ ଚାଷ କରୁଛ ବୋଲି କେବଳ ଖାଲି ମୂଲିଆକୁ ପଠେଇକି ଯଦି ଘରେ ରହିଯିବ ତାହେଲେ ତୁମ ଖର୍ଚ୍ଚ ତୁଳନାରେ ଆୟ ଅମଳ ଏତେଟା
0: ହବ ନାହିଁ। ସେଇ କଥା ଯେମିତି ଯାହା କହିଗଲେ ଖରାଟିଆ ହଳ ବିଷୟରେ, ଆମେ ସେଇ ଅନୁଯାୟୀ ଯଦି ଖରାଟିଆ ହଳ କରିବା ତାହେଲେ ଭଲ ଫସଲ ବି ଆମେ ପାଇବା ଭାଇ। ଆଉ
1: ତେବେ ଗୌରା ଭାଇ, ଶେଷ ଆଡ଼କୁ ଟିକେ କହି ରଖୁଛି, ବର୍ତ୍ତମାନ ସମୟରେ ଯେହେତୁ ଅଧିକାଂଶ ଚାଷୀ ଭାଇ ଆମର ଟ୍ରାକ୍ଟରରେ ହଳ କରୁଛନ୍ତି, ଅନେକ ଚାଷୀ ଭାଇ ଭାବୁଛନ୍ତି ଟ୍ରାକ୍ଟର ଯଦି ଶୀଘ୍ର ଶୀଘ୍ର ଆମର ଦୌଡ଼ିଯିବ ତାହେଲେ ଅଳ୍ପ ସମୟ ମଧ୍ୟରେ ଆମର ଜମି ହଳ ହେଇଯିବ। କିନ୍ତୁ ପ୍ରକୃତ କଥା ହେଲା ଗୋରୁ ଚାଲିଲା ବେଳକୁ ଯେମିତି ଗୋଟେ ପାହୁଣ୍ଡ ପରେ ଗୋଟେ ପାହୁଣ୍ଡ ପକାଏ, ଧୀରେ ଧୀରେ ଚାଲେ, ସେଇ ସେମିତି ଯଦି ଟ୍ରାକ୍ଟର ଧୀରେ ଧୀରେ ଚାଲେ ତାହେଲେ ହଳ କଲାବେଳକୁ ଲଙ୍ଗଳ ସିଏ 5 ଇଞ୍ଚ 6 ଇଞ୍ଚ ଗହିରକୁ ଯିବ। ଆଉ ଯଦି ଦୌଡ଼େଇ ଦେବ ଟ୍ରାକ୍ଟରକୁ ତାହେଲେ କୁକୁର ରାମ୍ପୁଡ଼ିଲା ସମାନେ ହଳ ଚିହ୍ନ ସିନା ଦେଖାଯିବ, କିନ୍ତୁ ମାଟିର ବିଶେଷ କିଛି ଉପକାର ମିଳିବ ନାହିଁ।
0: ସେଇ କଥା ମାଧ୍ୟ ଭାଇ, ଯୋଉ ମାଟି ତଳ ଉପର ଠିକ ଭାବରେ ହେଇପାରିବ
1: ନାହିଁ। ତେବେ ଗୌରା ଭାଇ, ଏ ଆଲୋଚନା କରିବା ପାଇଁ ତ ବହୁତ କିଛି ଅଛି, ହେଲେ ସମୟ ପାଇଁ ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ।
0: ହଁ, ଉଠିବା ଆଉ। ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର
2: ଜୁହାର। ଆମ ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ପାରମ୍ପରିକ ଗୀତ କ୍ରମରେ କେତୋଟି ପଲ୍ଲୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ଧନଞ୍ଜୟ ଶତପଥୀ।

0: ପରବର୍ତ୍ତୀ ପଲ୍ଲୀ ଗୀତଟି ଧନଞ୍ଜୟ ଶତପଥୀଙ୍କ କଣ୍ଠରେ।
1: ବୋଲା ଗଙ୍ଗା ତୁମ ମୂଳେ, ବ୍ରହ୍ମା ତୁମ ଡାଳେ, ବୋଲା ଗଙ୍ଗା ତୁମ ମୂଳେ, ବ୍ରହ୍ମା ତୁମ ଡାଳେ।

ଶଙ୍ଖ ଚକ୍ର ଗଦା ପଦ୍ମକୁ ଲେଖିବି ଶଙ୍ଖ ଚକ୍ର ଗଦା ପଦ୍ମକୁ ଲେଖିବି ତୁଳସୀ ମୂଳରେ ବସି ମଲେ ଜମଗଣ ପାସ।

ପାରମ୍ପରିକ ଗୀତ କ୍ରମରେ ଶୁଣୁଥିଲେ କେତୋଟି ପଲ୍ଲୀ ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଲୋଚନା। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।

0: ଶ୍ରୋତାବନ୍ଧୁ, ମାନବ ସମ୍ବଳ ବା ଇଂରାଜୀରେ ଆମେ ଯାହାକୁ କହନ୍ତି ହ୍ୟୁମାନ୍ ରିସୋର୍ସେସ୍ ବା ଆମ ସ୍ଥାନୀୟ ବା କଥିତ ଭାଷାରେ ଲୋକବଳ, ଏହାକୁ ପ୍ରାୟ ଆମେ ସମସ୍ତେ ବେଶ ଭଲ ଭାବରେ ଜାଣନ୍ତି। କାହିଁ କେଉଁ ଅମଳରୁ ଏହି ଲୋକବଳ ବା ମାନବ ସମ୍ବଳ ସମ୍ପର୍କରେ ଚର୍ଚ୍ଚା ଚାଲିଛି। ଆମେ ଇତିହାସରେ ପଢ଼ନ୍ତି ଯେକୌଣସି ଜଣେ ରାଜାଙ୍କର ଅଧିକ ସୈନ୍ୟବଳ ବା ଲୋକବଳ ଥିଲେ ସେ ରାଜା ଅନାୟାସରେ ଯୁଦ୍ଧରେ ବିଜୟ ଲାଭ କରନ୍ତି। ଠିକ୍ ସେହିପରି ଯେଉଁ ଦେଶରେ ମାନବ ସମ୍ବଳ ବା ଲୋକବଳର ଅଭାବ ନାହିଁ ବା ଉନ୍ନତ ଲୋକବଳ ରହିଛି ବା ଉନ୍ନତ ଜ୍ଞାନ ସମ୍ପନ୍ନ ବ୍ୟକ୍ତିଙ୍କର ଅଭାବ ନାହିଁ, ସେ ଦେଶ ସେତେ ଅଗ୍ରଗତି କରିଛି। ଶ୍ରୋତାବନ୍ଧୁ, ଯୁଦ୍ଧ ସମୟରେ ମଧ୍ୟ ଆମେ ଲୋକବଳ ବା ପଦାତିକ ବାହିନୀ, ଆକାଶ ବାହିନୀ, ଜଳ ବାହିନୀରେ କେତେ ସଂଖ୍ୟାରେ ସୈନ୍ୟ ରହିଛି ତାହାକୁ ଆକଳନ କରୁଥିବା ବେଳେ ଏବେ କେତେ ପରିମାଣର ଯୁଦ୍ଧାସ୍ତ୍ର ରହିଛି ଏବଂ କେତେକାଂଶରେ ତାହା ଉନ୍ନତ, ସେ ସମ୍ପର୍କରେ ଆମେ ଆଲୋଚନା କରନ୍ତି। ତେବେ ବି ଶ୍ରୋତାବନ୍ଧୁ, ଗୋଟିଏ ରାଷ୍ଟ୍ର ପାଇଁ ମାନବ ସମ୍ବଳ ବା ଲୋକବଳ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ଆମ ଦେଶ ଭାରତବର୍ଷ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଦେଶର ଲୋକମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ପରସ୍ପର ପରିପୂରକ। ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମେ ଯେପରି ଆମ କର୍ତ୍ତବ୍ୟ କରିଥାନ୍ତି ସେହିପରି ଅଧିକାରକୁ ମଧ୍ୟ ସାବ୍ୟସ୍ତ କରିଥାନ୍ତି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଜି ଆମେ ଆଲୋଚନା କାର୍ଯ୍ୟକ୍ରମରେ ସ୍ଥାନ ଦେଇଛୁ। ଏହି ପ୍ରସଙ୍ଗକୁ ନେଇ ଏକ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ଯୋଗେନ୍ଦ୍ର ସାହୁ। ଆଲୋଚନା ମାନବ ସମ୍ବଳର ଉପଯୋଗ, ଆଲୋଚକ ଯୋଗେନ୍ଦ୍ର ସାହୁ।
1: ମାନବ ସମ୍ବଳ ହିଁ ଦେଶର ମୁଖ୍ୟ ସମ୍ପଦ, ରାଷ୍ଟ୍ର ନିର୍ମାଣର ମୂଳାଧାର। ଗୋଟିଏ ରାଷ୍ଟ୍ରର ସମୃଦ୍ଧି ନିର୍ଭର କରେ ତାର ମାନବ ସମ୍ବଳ ଉପରେ। ଯେଉଁ ଦେଶର ମାନବ ସମ୍ବଳ ଯେତେ ଉନ୍ନତ ସେ ଦେଶ ସେତେ ବିକାଶଶୀଳ। ତେଣୁ ପ୍ରତ୍ୟେକ ଦେଶ ଚାହେଁ ତାର ମାନବ ସମ୍ବଳର ସୁବିନିଯୋଗ, ତାହାକୁ ହିଁ ବିନିଯୋଗ କରି ସେ ଦେଶ ଗଠନ କରିପାରିବ, ଏକ ଉନ୍ନତ ରାଷ୍ଟ୍ରର ମାନ୍ୟତା ପାଇବ। ତେଣୁ ମାନବ ସମ୍ବଳର ବିକାଶ ପାଇଁ ଆମକୁ କେତେଗୁଡ଼ିଏ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମରେ ହେଉଛି ଶିକ୍ଷା। ଶିକ୍ଷା ହିଁ ବିକାଶର ମୂଳପିଣ୍ଡ। ଯେଉଁ ଦେଶରେ ଶିକ୍ଷିତଙ୍କ ସଂଖ୍ୟା ଅଧିକ ସେ ଦେଶ ସେତେ ଉନ୍ନତ। କେଉଁ ବ୍ୟକ୍ତି ନିକଟରେ କେଉଁ ପ୍ରକାର ଶିକ୍ଷାର ଅଧିକ ଗୁରୁତ୍ୱ ରହିଛି ତାକୁ ସେ କ୍ଷେତ୍ରରେ ଆଗକୁ ବଢ଼ିବାକୁ ସୁଯୋଗ ଦେବାକୁ ହେବ। ବିଜ୍ଞାନ କ୍ଷେତ୍ରରେ ସେ ମହାକାଶ ବିଜ୍ଞାନୀ ହେଉ, ଉଦ୍ଭିଦ ବିଜ୍ଞାନୀ ଅବା ନୃତତ୍ତ୍ୱ କି ଭୂତତ୍ତ୍ୱ, ଯେଉଁ ବିଜ୍ଞାନ ହେଉନା କାହିଁକି ତାର ସେହି ଜ୍ଞାନ କୌଶଳକୁ ବିନିଯୋଗ କରିବା ପାଇଁ ଆମ ପାଖରେ ଉପଯୁକ୍ତ ଗବେଷଣାଗାର ନାହିଁ, ଉନ୍ନତ ସାଧନ କିଛି ନାହିଁ, ଯେଉଁଥିପାଇଁ ଆମରି ବୈଜ୍ଞାନିକମାନେ ପାଶ୍ଚାତ୍ୟ ଦେଶକୁ ଯାଇ ଅଧିକ ଗବେଷଣା କରୁଛନ୍ତି ଏବଂ ମୋଟାଙ୍କର ଅର୍ଥ ପାଇ ସେହିଠାରେ ଅବସ୍ଥାନ କରୁଛନ୍ତି। ତେଣୁ ଧ୍ୟାନ ଦେବାକୁ ହେବ ଆମର ଏହି ବିକାଶମୁଖୀ ମାନବ ସମ୍ବଳକୁ ଆମେ କିପରି ଆମ ଦେଶରେ ହିଁ ଉପଯୋଗ କରିପାରିବା। ସେଇଥିପାଇଁ ଉନ୍ନତ ଗବେଷଣାଗାର, ଉନ୍ନତ ବୈଜ୍ଞାନିକ କୌଶଳ, ଉନ୍ନତ ଯନ୍ତ୍ରପାତି ସବୁକିଛି ଉପଲବ୍ଧ ହେଉଥିବ ସେମାନଙ୍କ ପାଖରେ। ଆଉ ଯେଉଁମାନେ ବିଦେଶ ଯାଇ ଅଧିକ ଜ୍ଞାନ ଆହରଣ କରିଛନ୍ତି ସେମାନଙ୍କୁ ଆମ ଦେଶରେ ରହି ଜ୍ଞାନର ଉପଯୋଗ ପାଇଁ ପ୍ରୋତ୍ସାହନ ଦେବା ଦରକାର। ଗାଁ ଗହଳିରେ ଅନେକ ପ୍ରତିଭା ରହୁଛନ୍ତି, ସେମାନେ ଯୋଗାଯୋଗ ଅଭାବରୁ, ଗମନାଗମନର ସୁବିଧା ନଥିବାରୁ ମୁଖ୍ୟ ସହରକୁ ଆସି ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହୋଇପାରୁନାହାନ୍ତି। ତେଣୁ ସେମାନଙ୍କୁ ଖୋଜି ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦାୟିତ୍ୱ ଗଣମାଧ୍ୟମର। ଶିକ୍ଷା କ୍ଷେତ୍ରରେ ଜଣେ ବିଶେଷ ପାଣ୍ଡିତ୍ୟ ଲାଭ କଲାପରେ ବାହାରକୁ ନ ଯାଇ ଆମ ଦେଶରେ ଆଉ 5 ଜଣଙ୍କୁ ଶିକ୍ଷିତ କରାଇବା ଦାୟିତ୍ୱ ତାଙ୍କର। ସେହିଭଳି ଚିକିତ୍ସା ବିଜ୍ଞାନରେ ପାରଦର୍ଶିତା ଅର୍ଜନ କରିବା, ଜଣେ ଡାକ୍ତର ନିଜ ଦେଶରେ ହିଁ ଲୋକଙ୍କୁ ସେବା ପ୍ରଦାନ କରୁ, ଲୋକଙ୍କର ପ୍ରାଣରକ୍ଷା କରୁ। କୃଷି ଓ ବୈଷୟିକ କ୍ଷେତ୍ରରେ ମଧ୍ୟ ମାନବ ସମ୍ବଳର ସୁବିନିଯୋଗ କରିବା ଦରକାର। ସେମାନେ ନିଜ ନିଜ କ୍ଷେତ୍ରରେ ଯେଉଁ ଉନ୍ନତମାନର ଜ୍ଞାନକୌଶଳ ଆହରଣ କରିଛନ୍ତି ତାକୁ ନିଜ ଦେଶରେ ହିଁ ବିନିଯୋଗ କରିବା ଆବଶ୍ୟକ। ପ୍ରଯୁକ୍ତି ବିଦ୍ୟା ବଳରେ ଆଜି ଦେଶ ବହୁ ଆଗକୁ ଯାଇଛି। ହାତରେ କରାଯାଉଥିବା କଷ୍ଟସାଧ୍ୟ ଓ ସମୟ ସାପେକ୍ଷ କାମ ଖୁବ୍ ଅଳ୍ପ ସମୟରେ ଏବଂ ସହଜରେ ହୋଇପାରୁଛି। ଏହାଦ୍ୱାରା ଆମେ ଲାଭବାନ ହେବା ସହ ସମୟ ମଧ୍ୟ ବଞ୍ଚାଇ ପାରୁଛନ୍ତି। ଜଣେ କୃଷକ ଉନ୍ନତମାନର କୃଷି ପ୍ରଣାଳୀକୁ ଆପଣେଇ ଅଧିକ ଅମଳକ୍ଷମ ବିହନ, ସାର, ରୋଗ ନିରୋଧକ ଔଷଧ ଉପଯୋଗ କରି ଅଧିକ ଫସଲ ଉପଜାଇ ପାରୁଛି। ପୂର୍ବର ସେ ହଳ ଲଙ୍ଗଳକୁ ଛାଡ଼ି କଳ ଲଙ୍ଗଳ, ପାୱାର ଟିଲର, ଟ୍ରାକ୍ଟର ସାହାଯ୍ୟରେ ଜମିକୁ ଚଷି ପାରୁଛି। ଏହା ବ୍ୟତୀତ ଉନ୍ନତମାନର କୃଷି ଯନ୍ତ୍ରପାତି ଚାଷ କାର୍ଯ୍ୟକୁ ଅଧିକ ସହଜ କରିଛି। ଏ କ୍ଷେତ୍ରରେ କୃଷିକାରୀ ମାନବ ସମ୍ବଳର ବିକାଶ ପାଇଁ ଆମକୁ ସେମାନଙ୍କୁ ବିଦେଶକୁ ପଠାଇବା ଦରକାର। ସେଠାରୁ ସେମାନେ ଉନ୍ନତ କୃଷି ପ୍ରଣାଳୀକୁ ଦେଖି ଶିଖି ଆମ ଦେଶରେ ତାହାର ଉପଯୋଗ କରିପାରିବେ। ଏବେ ଅନେକ ବିଦେଶୀ ଫଳ ପନିପରିବାକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଚାଷ କରି ଚାଷୀମାନେ ସଫଳ ହେଉଛନ୍ତି। ମାତ୍ର ଏଥିପାଇଁ ଅନୁକୂଳ ଜଳବାୟୁ ମଧ୍ୟ ଆବଶ୍ୟକ ରହିଛି। କୃଷି କ୍ଷେତ୍ରରେ ମାନବ ସମ୍ବଳର ସୁବିନିଯୋଗ ଦେଶ ପାଇଁ ସବୁଠାରୁ ଅଧିକ ହିତକର ପ୍ରମାଣିତ ହେବ, କାରଣ ଦେଶର 70% ଲୋକ କୃଷି ଉପରେ ନିର୍ଭରଶୀଳ। ତେଣୁ କୃଷକର ଉନ୍ନତି, ବଜାରୀକରଣ ଓ ଜଗତୀକରଣର ଆବଶ୍ୟକତା ବି ରହିଛି। କୃଷକ କୃଷି ଉତ୍ପାଦନ ପରେ ଯଦି ତା'ର ଉପଯୁକ୍ତ ବଜାର ହୋଇନପାରିଲା, ତେବେ ସେ ନିରୁତ୍ସାହିତ ହୋଇ କୃଷିକାର୍ଯ୍ୟ ପରିତ୍ୟାଗ କରିବ, ଯାହା ଆମ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ। ଆବଶ୍ୟକ ଅନୁଯାୟୀ ଖାଦ୍ୟଶସ୍ୟର ଅଭାବରେ ଆମକୁ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିପାରେ। ତେଣୁ କୃଷକର ଉନ୍ନତି ପାଇଁ ସରକାରଙ୍କୁ ତା'ର ଉତ୍ପାଦ ଶସ୍ୟର ବଜାରୀକରଣ, ଉପଯୁକ୍ତ ମୂଲ୍ୟ ସଂରକ୍ଷଣ ପାଇଁ ଆବଶ୍ୟକ ଅନୁଯାୟୀ ଶୀତଳ ଭଣ୍ଡାର ଓ ବିଦେଶକୁ ରପ୍ତାନୀ କରିବାର ସୁଯୋଗ ସୃଷ୍ଟି କରିବା ଦରକାର। କେବଳ କୃଷି କାହିଁକି, କୁଟୀର ଶିଳ୍ପର ବିକାଶ ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ତା'ର ବଜାରୀକରଣରେ ମଧ୍ୟ ସରକାର ପଦକ୍ଷେପ ନେବା ଦରକାର। ଆମ ଦେଶରେ ଗଚ୍ଛିତ ଖଣିଜ କଞ୍ଚାମାଲକୁ ଶାଗ ମାଛ ଧରିରେ ବିଦେଶକୁ ନ ପଠାଇ ଆମ ଦେଶରେ ଉପଯୋଗ କରାଯାଇପାରିଲେ ଆମ ଦେଶର ମାନବ ସମ୍ବଳର ବିକାଶ ହୋଇପାରିବ। ତେଣୁ ଏଥିପାଇଁ ଅଧିକ ବୈଷୟିକ ଜ୍ଞାନର ବ୍ୟବହାର, ଉନ୍ନତ ଜ୍ଞାନକୌଶଳ ଓ କାରଖାନାର ଆବଶ୍ୟକତା ରହିଛି। ଆମ ନିକଟରେ ଥିବା ପ୍ରକୃତିର ଅକ୍ଷୟ ଶକ୍ତିର ସୁବିନିଯୋଗ କରି ଆମେ ମାନବ ସଭ୍ୟତାର ଅଧିକ ବିକାଶ କରିପାରିବା। ନଦୀ ସଂଯୋଗୀକରଣ, ରେଳପଥ ସଂଯୋଗ, ଜଳପଥ, ଆକାଶପଥ ଦ୍ୱାରା ପରିବହନ, ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ସହଜ ସାଧ୍ୟ ହୋଇପାରିବ, ଯଦ୍ୱାରା ମାନବ ସମ୍ବଳର ସୁବିନିଯୋଗ ହୋଇପାରିବ। ମାନବ ସମ୍ବଳର ବିକାଶ କ୍ଷେତ୍ରରେ ସ୍ୱାସ୍ଥ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ବ୍ୟକ୍ତି ଯଦି ଉତ୍ତମ ସ୍ୱାସ୍ଥ୍ୟବାନ ନ ହୋଇଥିବ, ସେ ନିଜ କ୍ଷେତ୍ରରେ ଦାୟିତ୍ୱ ନିର୍ବାହ କରିବାକୁ ସକ୍ଷମ ହେବ କିପରି? ତେଣୁ ମାନବ ସମ୍ବଳର ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସମସ୍ତଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ। ଉତ୍ତମ ସ୍ୱାସ୍ଥ୍ୟ ହିଁ ବିକାଶର ମୂଳମନ୍ତ୍ର। କେବଳ ଶିକ୍ଷା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଲେ ଚଳିବନି। ଆମ ଦେଶର ଶିକ୍ଷିତ ଯୁବଗୋଷ୍ଠୀଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଦରକାର। ଏହା ସହିତ ଉପଯୁକ୍ତ ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ଦରକାର, ଯଦ୍ୱାରା ଦେଶର ନାଗରିକଟିଏ ସାରା ବିଶ୍ୱରେ ତା'ର ଉତ୍କର୍ଷତା ପ୍ରତିପାଦନ କରିପାରିବ। ମାନବ ସମ୍ବଳର ବିକାଶ ପାଇଁ ଜନସଂଖ୍ୟାର ମଧ୍ୟ ମୁଖ୍ୟ ଭୂମିକା ରହିଛି। ଜନସଂଖ୍ୟା ହିଁ ମାନବ ସମ୍ବଳ, ତାକୁ ବିକଶିତ କରିବାର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ପ୍ରତ୍ୟେକ ନାଗରିକର। ଏଥିପାଇଁ ପରିସଂଖ୍ୟାନ ବିଭାଗର ମଧ୍ୟ ଗୁରୁ ଦାୟିତ୍ୱ ରହିଛି। ଦେଶରେ ଘଟୁଥିବା ଦୈବୀ ଦୁର୍ବିପାକ, ଦୁର୍ଘଟଣା, ରୋଗ, ବ୍ୟାଧି ମାନବ ସମ୍ବଳର ବାଧକ ଅଟେ। ବେଳେବେଳେ ଆମ ସମାଜରେ ରହିଥିବା ପରମ୍ପରା, କୁସଂସ୍କାର, ଅନ୍ଧବିଶ୍ୱାସ, ଲିଙ୍ଗଗତ ବିଭେଦତା ଆଦି ମାନବ ସମ୍ବଳର ବିକାଶର ଅନ୍ତରାୟ ସୃଷ୍ଟି କରେ। ପରମ୍ପରା ନାମରେ ଆମେ ବିକାଶର ପ୍ରତିରୋଧ କରୁ। ଅନ୍ଧବିଶ୍ୱାସ, କୁସଂସ୍କାର ମାନବ ସମ୍ବଳର ସୁବିନିଯୋଗ ନକରି ତାକୁ ଭୁଲ ବାଟକୁ ନେଇଯାଇଥାଏ। ତେଣୁ ପ୍ରଥମେ ଏସବୁ କୁପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବା ଆବଶ୍ୟକ। ଯଦିଓ ଆଜିର ନାରୀ ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଛି, ତଥାପି ନାରୀଟିଏ ଆଗକୁ ବଢ଼ୁ ଏ କଥାକୁ ଅନେକ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଯେହେତୁ ନାରୀ ମାନବ ସମ୍ବଳର ଅବିଚ୍ଛେଦ୍ୟ ଅଙ୍ଗ, ତା'ର ମଧ୍ୟ ଉପଯୁକ୍ତ ଉପଯୋଗ ହେବା ଆବଶ୍ୟକ। ଗ୍ରୀକ୍ ବୀର ନେପୋଲିଅନ ବୋନାପାର୍ଟ କହିଥିଲେ, ମୋତେ ଗୋଟିଏ ଶିକ୍ଷିତା ମା ଦିଅ, ମୁଁ ତୁମକୁ ଏକ ଉନ୍ନତ ରାଷ୍ଟ୍ର ଦେବି। ମାନବ ସମ୍ବଳର ବିକାଶ ପାଇଁ ସମାଜ, ପରିବାର, ସରକାର ଯେତିକି ଧ୍ୟାନ ଦେବା ଦରକାର, ଗଣମାଧ୍ୟମର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମରେ ପ୍ରଚାରିତ ପ୍ରସାରିତ ଅନେକ ତଥ୍ୟ ମାନବ ସମାଜର ବହୁ ହିତରେ ଲାଗିପାରେ। ଗଣମାଧ୍ୟମର ପ୍ରତିନିଧିମାନେ ହିଁ ଖୋଜି ଲୋଡ଼ି ସାଉଁଟି ଆଣନ୍ତି ଉପଯୁକ୍ତ ପ୍ରତିଭାଧାରୀମାନଙ୍କୁ। ଏହାଦ୍ୱାରା ଅନ୍ୟ ଜଣେ ପ୍ରେରିତ ହୋଇପାରେ। ଦେଶ ବିଦେଶର ଖବର, ଉନ୍ନତ ଜ୍ଞାନକୌଶଳ, ସବୁକିଛିର ଟିକନିକ୍ ଖବର ଏହି ଗଣମାଧ୍ୟମ ହିଁ ଦେଇଥାଏ। ଏସବୁ ପରେ ମାନବ ସମ୍ବଳର ବିକାଶ ଦିଗରେ ଗୁରୁତ୍ୱ ରଖେ ମାନବବାଦ ଓ ମାନବିକତା। ଏସବୁ ଦିଗରେ ଆଲୋଚନା କଲେ ଆମକୁ ପୁରାଣ ପୃଷ୍ଠା ଖୋଲିବାକୁ ପଡ଼ିବ, ଇତିହାସକୁ ପର୍ଯ୍ୟାଲୋଚନା କରିବାକୁ ପଡ଼ିବ। ପ୍ରଥମେ ତ୍ରେତୟା ଯୁଗର କଥା ଆଲୋଚନା ପରିସରକୁ ଆଣିବା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର, ଯିଏକି କେବଳ ପିତୃଭକ୍ତ ନଥିଲେ, ସେ ଥିଲେ ଜଣେ ଉଦାର ଭାବସମ୍ପନ୍ନ ପ୍ରଜାବତ୍ସଳ ରାଜା। ରଘୁକୁଲ ରୀତି ସଦା ଚଲିଆଇ, କଥାଟିର ମର୍ମ ଏଇଆ ହୋଇପାରେ ଶ୍ରୀରାମଚନ୍ଦ୍ରଙ୍କର ସୁଶାସନ ରୀତିନୀତି ସଦା କାଳଜୟୀ ହୋଇ ରହୁ। ଜଣେ ଆଦର୍ଶ ରାଜା ମାନବିକତାର ଶ୍ରେଷ୍ଠ ନିଦର୍ଶନ ପ୍ରଜାରଞ୍ଜନ ପ୍ରଭୁ ଶ୍ରୀରାମଚନ୍ଦ୍ର ପୁରୁଷୋତ୍ତମ ଭାବରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରିଛନ୍ତି, ଯେଉଁଥିପାଇଁ ତାଙ୍କ ମାନବବାଦର ଜୟଗାନ କରୁଛି ଏ ମଣିଷ ସମାଜ। କାରଣ ସେ ଥିଲେ ଦେହଧାରୀ, ପଶୁ ପକ୍ଷୀ କୀଟପତଙ୍ଗ ସବୁରି ପାଇଁ ତାଙ୍କ ମନରେ ଥିଲା ଦରଦ। ଶତ୍ରୁ ପ୍ରତି ମଧ୍ୟ ମାନବିକତା ଦେଖାଇଛନ୍ତି ପ୍ରଭୁ। ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ମଥୁରାରେ, କିନ୍ତୁ ବଢ଼ିଥିଲେ ଗୋପପୁରରେ। ସେ 12 ବର୍ଷ ବୟସରୁ ଗୃହତ୍ୟାଗ କରି ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ସମଗ୍ର ଭାରତବର୍ଷରେ ଐକ୍ୟତା ସ୍ଥାପନ ପାଇଁ ଦୁଷ୍ଟ ଶକ୍ତିମାନଙ୍କୁ ପରାହତ କରି ଶାନ୍ତି ସ୍ଥାପନ ପାଇଁ ସମଗ୍ର ଭାରତବର୍ଷ ପରିଭ୍ରମଣ କରିଥିଲେ। ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ସ୍ଥଳରେ ଯାହା କହିଥିଲେ ତାହା କେବଳ ଅର୍ଜୁନଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା, ସମଗ୍ର ମାନବ ସମାଜ ପାଇଁ ତାଙ୍କର ବାଣୀ ଅଭିପ୍ରେତ ଥିଲା। ସେ କହିଥିଲେ ସର୍ବଧର୍ମମ୍ ପରିତ୍ୟଜ୍ୟମ୍ ମାମେକମ୍ ଶରଣ ବ୍ରଜ। ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ସପକ୍ଷରେ ସେ ସତ୍ୟ ଧର୍ମ ନ୍ୟାୟର ଯୁଦ୍ଧ ଲଢ଼ିଥିଲେ, ଯେଉଁ ଧର୍ମ ଯୁଦ୍ଧରେ ସେ ନିଜେ ଅର୍ଜୁନଙ୍କ ରଥର ସାରଥି ହୋଇଥିଲେ। ଏଠାରେ ମଧ୍ୟ ସେ ମାନବ ଦେହ ଧାରଣ କରି ମାନବବାଦର ପ୍ରଚାର କରିଛନ୍ତି। ନିଜର ଯାଦବ ବଂଶକୁ ବିତ୍ପାତରୁ ରକ୍ଷା କରିବା ପାଇଁ ନିଜେ ହିଁ ଯଦୁବଂଶ ନାଶ କରିଛନ୍ତି, କୁକୁଆ ଭୟ ସୃଷ୍ଟି କରିଛନ୍ତି। ଅର୍ଥାତ୍ ମଣିଷ ପଣିଆର ଜୟଗାନ କରିବାକୁ ଯାଇ ସେ ଅନ୍ୟାୟ ଅନୀତିକୁ ମୂଳପୋଛ କରିଛନ୍ତି। ଆଜି ମଧ୍ୟ କୃଷ୍ଣ ଚେତନା ସାରା ବିଶ୍ୱବ୍ୟାପୀ ହେବାରେ ଲାଗିଛି। ସେହିଭଳି ଇତିହାସ ପୃଷ୍ଠାରେ ଆଉ ଜଣେ ମହାମାନବ ହେଲେ ଭଗବାନ ବୁଦ୍ଧ, ଯିଏ ନିଜ ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ବଳି ଦେଇ ମାନବ କଲ୍ୟାଣ ପାଇଁ ନିଜକୁ ତିଳ ତିଳ ଉତ୍ସର୍ଗ କରିଯାଇଛନ୍ତି। ମାନବରୁ ଅତିମାନବ ଓ ମହାମାନବ ସ୍ତରକୁ ଅତିକ୍ରମି ଯାଇଛନ୍ତି। ତ୍ୟାଗ, ତପସ୍ୟା, ଅହିଂସା, ଦୟା, ପ୍ରେମ, କରୁଣା ଓ କଲ୍ୟାଣର କଥା କହିଛନ୍ତି। ମଣିଷର ସୁଖ, ଦୁଃଖ, ଯନ୍ତ୍ରଣା, ପୀଡ଼ା, ପୀଡ଼ନ, ଲାଞ୍ଛନ, ଅପମାନ ଦେଖି କରୁଣାରେ

0: ସଂଖ୍ୟା ଅଧିକ। ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ତାଙ୍କର ବାର୍ତ୍ତା ଥିଲା, ବୁଦ୍ଧମ୍ ଶରଣମ୍ ଗଚ୍ଛାମି, ସଂଘମ୍ ଶରଣମ୍ ଗଚ୍ଛାମି, ଧର୍ମମ୍ ଶରଣମ୍ ଗଚ୍ଛାମି। ଭାରତବର୍ଷର ଆଉ ଜଣେ ଯୁଗପୁରୁଷ ହେଲେ ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀଙ୍କର ସତ୍ୟ, ଅହିଂସା, ତ୍ୟାଗ ଓ ମାନବିକ ମୂଲ୍ୟବୋଧକୁ ଉଚ୍ଚତର କରିବା ପାଇଁ ବୈଜ୍ଞାନିକ ଆଇନଷ୍ଟାଇନ୍ କହିଥିଲେ, ଏମିତି ଦିନ ଆସିବ ଭବିଷ୍ୟତ ପିଢ଼ି ମହାତ୍ମାଙ୍କ ଜୀବନକୁ ଅନୁସରଣ କରି ବିଶ୍ୱାସ କରିବ ନାହିଁ ଯେ ରକ୍ତ ମାଂସଧାରୀ ଜଣେ ଏମିତି ମଣିଷ ଏ ପୃଥିବୀରେ ଜନ୍ମ ନେଇଥିଲେ। ମହାତ୍ମା ଗାନ୍ଧୀ ଏକ ଶ୍ରେଣୀହୀନ ସମାଜ ଗଠନ ପାଇଁ ଚେଷ୍ଟା କରିଥିଲେ। ଜଗତ କଲ୍ୟାଣ ପାଇଁ ସେ କେବଳ ନିଜେ ନୁହେଁ, ପତ୍ନୀଙ୍କୁ ମଧ୍ୟ ପ୍ରତି କରାଇଥିଲେ। ବୁଦ୍ଧଙ୍କ ପରି ସେ ମଧ୍ୟ ସାତ ସାମାଜିକ ପାପ କଥା କହୁଥିଲେ। ସେଗୁଡ଼ିକ ହେଲା କର୍ମବିହୀନ ସମ୍ପତ୍ତି, ବିବେକବିହୀନ ଆନନ୍ଦ, ଚରିତ୍ରବିହୀନ ଜ୍ଞାନ, ମୂଲ୍ୟବୋଧ ବିହୀନ ବାଣିଜ୍ୟ, ମାନବିକତା ବିହୀନ ବିଜ୍ଞାନ, ତ୍ୟାଗବିହୀନ ଉପାସନା, ନୀତିବିହୀନ ରାଜନୀତି। ଛୁଆଁ ଅଛୁଆଁ ଭେଦଭାବ ଦୂର କରି ଏକ ଶ୍ରେଣୀହୀନ ସମାଜ ଗଠନ ପାଇଁ ତାଙ୍କର ଲକ୍ଷ୍ୟ ଥିଲା। କଳିଯୁଗରେ ପ୍ରଭୁ ଜଗନ୍ନାଥ ମାନବବାଦର ପ୍ରଚାର କରୁଛନ୍ତି, ସ୍ୱୟଂ ଅର୍ଚ୍ଚାବତାର ହୋଇ ମଧ୍ୟ ମାନବୀୟ ଲୀଳା ସମ୍ପାଦନ କରୁଛନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ଏକାଠି କରିବା ପାଇଁ ସେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆୟୋଜନ କରିଛନ୍ତି। ମାନବଙ୍କ ପରି ତାଙ୍କର ଶୟନ, ଭୋଜନ, ପଥ୍ୟ, ପାଚନ, ରାଗରୋଷା, ଅଭିମାନ, ବିଳାସ ବ୍ୟସନ ସବୁକିଛି। ତେଣୁ ଜଗତ ଠାକୁର ଯେତେବେଳେ ମାନବବାଦର ପ୍ରତିଷ୍ଠା ପାଇଁ ଏତେ ଲୀଳାଖେଳା କରୁଛନ୍ତି, ଜଗନ୍ନାଥ ଚେତନା, ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି ଏବଂ ସାରା ବିଶ୍ୱରୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସୁଛନ୍ତି ପ୍ରଭୁଙ୍କର ମାନବୀୟ ଲୀଳା ଦର୍ଶନ ପାଇଁ। ତେଣୁ ମାନବବାଦ ହିଁ ଜଗତରେ ଶ୍ରେଷ୍ଠତା ଲାଭ କରିଛି। ମାନବର କଲ୍ୟାଣ, ମାନବବାଦର ପ୍ରତିଷ୍ଠା, ମଣିଷ ପଣିଆର ଜୟଗାନ ସମସ୍ତଙ୍କର ଧ୍ୟେୟ ହେଉ, ତେବେ ଯାଇ ମାନବ ସମ୍ବଳର ବିକାଶ ତ୍ୱରାନ୍ୱିତ ହୋଇପାରିବ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ମାନବ ସମ୍ବଳର ଉପଯୋଗ। ଆଲୋଚକ ଥିଲେ ଯୋଗେନ୍ଦ୍ର ସାହୁ। ଶ୍ରୋତାବନ୍ଧୁ, ଆମ ଭାଷା ଓଡ଼ିଆ ଭାଷା, ବହୁ ସମୟରେ ଆମେ ଏହି ଓଡ଼ିଆ ଭାଷାକୁ ଲେଖିବା ସମୟରେ ବିଭିନ୍ନ ଭୁଲ ମଧ୍ୟ କରିବସନ୍ତି। ତେବେ ସ୍ୱର ଚିହ୍ନ କେଉଁ ସ୍ଥାନରେ ଯୋଗ କରାଯିବ, ଆଜି ସେ ସମ୍ପର୍କରେ ଏକ ଆଲୋଚନା କରୁଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।
2: ଭାଷାରେ କ'ଣ ହୁଏ ଓ କ'ଣ ହୁଏ ନାହିଁ ତାହା ଯାହାଙ୍କୁ ଜଣା ସେ କହିବା ଓ ଲେଖିବା ବେଳେ ସାଧାରଣତଃ ଭୁଲ କରନ୍ତି ନାହିଁ। ଏହାର ଅର୍ଥ ହେଲା, ଭାଷାର ନିୟମ ଓ ଧାରା ବିଷୟରେ କିଛି ଜ୍ଞାନ ନଥିବା ଅବୋଧ ଶିଶୁ ଓ ଲୋକମାନେ ହିଁ ଅଧିକ ଭୁଲ କରିଥାନ୍ତି। କିନ୍ତୁ ଏବେ ଏବେ ଦେଖାଯାଉଛି ଯେ ଶିକ୍ଷକ, ଅଧ୍ୟାପକ, ସାମ୍ବାଦିକ ଓ ଲେଖକମାନେ ବି ଭାଷାର ନିୟମାବଳୀ ପାଳନ କରୁନାହାନ୍ତି। ଓଡ଼ିଆ ଭାଷାର ସ୍ୱରବର୍ଣ୍ଣ ଅ ଆ ଇତ୍ୟାଦିରେ କେବେ ବି କୌଣସି ମାତ୍ରା କି ଫଳା ଲାଗେ ନାହିଁ। ଓଡ଼ିଆ ଭାଷାର କୌଣସି ବ୍ୟଞ୍ଜନ ବର୍ଣ୍ଣ ବା ଯୁକ୍ତାକ୍ଷରରେ ଏକାଧିକ ମାତ୍ରା ବା ସ୍ୱରଚିହ୍ନ ଲାଗେ ନାହିଁ। ଏହି ନିୟମକୁ ଆଦୌ ନ ମାନି ଏବେ ଏବେ ଦେଖାଉଛି ଲେଖିବା ବେଳେ କେହି କେହି ଖରେ ଆକାର, ଇକାର ଓ ଉକାର ଏକାଠି ଲଗାଇ ଦେଉଛନ୍ତି। ଆମେ ଏ ପ୍ରକାର ଭୁଲ ଦେଖିବାକୁ ବାଧ୍ୟ ହେଉଛୁ, କାରଣ ଲେଖକ ଓ ସାମ୍ବାଦିକ ବନ୍ଧୁମାନେ ଏପରି ଲେଖି ଛାପି ଦେଉଛନ୍ତି। ଯେଉଁଠି ସ୍ୱରଚିହ୍ନ ଏକାନ୍ତ ଆବଶ୍ୟକ ସେଠି ସ୍ୱରଚିହ୍ନ ରହୁ, କିନ୍ତୁ ଯେଉଁଠି ସ୍ୱରବର୍ଣ୍ଣ ଏକାନ୍ତ ଆବଶ୍ୟକ ସେଠାରେ ସ୍ୱରଚିହ୍ନ ଲଗାଇବାର ଅଭ୍ୟାସ ଥିଲେ ଆମକୁ ଛାଡ଼ିବାକୁ ହେବ। ଦେଖାଇବି ଲେଖିବା ପାଇଁ ଦରେ ଏକାର, ଖରେ ଆକାର, କିନ୍ତୁ ଇ ସ୍ୱରବର୍ଣ୍ଣଟି ଲେଖିବାକୁ ପଡ଼ିବ, ତାପରେ ବରେ ଇକାର ଲେଖିବାକୁ ପଡ଼ିବ। ଖରେ ଆକାର ଇକାର ଏକା ସାଙ୍ଗରେ ଲଗାଇଦେଲେ ତାହା ଦେଖାଇବ ହେବ ନାହିଁ, ତାହା ଏକ ବିକୃତ ଶବ୍ଦ ହେବ। ଓଡ଼ିଆ ଭାଷାର କ୍ରିୟାବାଚକ କୌଣସି ଶବ୍ଦରେ ଦୀର୍ଘଇକାର ଲାଗେ ନାହିଁ, କିନ୍ତୁ ଆମେ ଦେଖୁଛୁ ଜିଇଁବା ଲେଖିବାକୁ ଜରେ ଦୀର୍ଘଇକାର, ବ୍ୟାପିଗଲା ଲେଖିଲା ବେଳେ ପରେ ଦୀର୍ଘଇକାର ଅନେକ ଲେଖକ ସାମ୍ବାଦିକ ଲେଖି ପକାଉଛନ୍ତି। ଓଡ଼ିଆ ଭାଷାରେ ଲେଖାଲେଖି କରୁଥିବା ଲୋକଙ୍କ ମଧ୍ୟରେ ଅହେତୁକ ଦୀର୍ଘଇକାର ପ୍ରୀତି ଥିବା ଯୋଗୁଁ ଅନେକ ଶବ୍ଦରେ

0: ଅନାବଶ୍ୟକ ଭାବରେ ଦୀର୍ଘଇକାର ଦିଶେ ଏବଂ ଭାଷା ଅଶୁଦ୍ଧ ହୋଇଯାଏ। ଏବେ ମୁଁ କେତୋଟି ଶବ୍ଦ ପଢ଼ି ଆପଣଙ୍କୁ ଶୁଣାଉଛି ଯେଉଁଥିରେ ଦୀର୍ଘଇକାର ଲାଗିବାର କୌଣସି ଆବଶ୍ୟକତା ନାହିଁ, ଯଥା ଅମୀୟ, ଆଶିଷ, ଉଦ୍ଗୀରଣ, ତୀର୍ଯ୍ୟକ, ଶିକାର, ରଙ୍ଗୀନ, ଆରତୀ, ସାରଥୀ, ଗରିବ ଭଳି ଶବ୍ଦରେ କେଉଁଠି ବି ଦୀର୍ଘଇକାର ଲାଗିବା କଥା ନୁହେଁ, ତେବେ ବି ଲାଗୁଛି। କେବଳ ଦୁଇଟି ବର୍ଣ୍ଣ ଥିବା ଛୋଟ ଶବ୍ଦ ଯଥା ରଶ୍ମି, ଶାଢ଼ୀ, ଦାଢ଼ି, କିଳି, ବେଦୀ, ବେଶୀ, ପ୍ରିୟ, ହାନି, ବତୀ ଭଳି ଶବ୍ଦରେ ସୁଦ୍ଧା ଆମକୁ ଅହେତୁକ ଦୀର୍ଘଇକାର ଦେଖିବାକୁ ମିଳୁଛି। ଅଗ୍ରିମ, ଖେଳାଳି, କୋଠରୀ, ମୁରାରୀ, ଧନିକ, ଶହୀଦ, କିରାଣୀ, ମୁରବୀ, ପଦବୀ, ସମ୍ମାନିତ, ସ୍ୱାଧିକାର ଭଳି ଶବ୍ଦରେ ବି ଆମକୁ ଦୀର୍ଘଇକାର ଦେଖିବାକୁ ମିଳୁଛି। ଆମକୁ ଏହି ଦୀର୍ଘଇକାର ପ୍ରୀତି ଛାଡ଼ିବାକୁ ହେବ। ରୂପବତୀ, ରଙ୍ଗବତୀକୁ ଅନୁକରଣ କରି ମହମବତୀ, ବିଜୁଳିବତୀ, ସଞ୍ଜବତୀ ଲେଖିଲେ ଭୁଲ ତ ନିଶ୍ଚୟ ହେବ। ଭାଗ୍ୟବାନ, ବଳବାନର ସ୍ତ୍ରୀବାଚକ ରୂପ ଭାଗ୍ୟବତୀ, ବଳବତୀରେ ଦୀର୍ଘଇକାର ଯୋଗ ସମୀଚୀନ। କିନ୍ତୁ ବର୍ତ୍ତିକା ଶବ୍ଦର ଓଡ଼ିଆ ରୂପାନ୍ତର ବତୀରେ ଦୀର୍ଘଇକାର ଯୋଗ ଅଶୁଦ୍ଧ ବିବେଚିତ ହେବ। ଦୀର୍ଘଇକାରକୁ ନେଇ ଯେଉଁ ବିଭ୍ରାନ୍ତି, ଦୀର୍ଘ ଉକାରକୁ ନେଇ ମଧ୍ୟ ଅନୁରୂପ ବିଭ୍ରାନ୍ତି ଦେଖିବାକୁ ମିଳୁଛି। ଆଦୌ ଆବଶ୍ୟକ ନଥିଲେ ହେଁ ଅନେକ ଲେଖକ ଅଭ୍ୟାସବଶତଃ ପୁଣ୍ୟ, ପ୍ରଭୁ, ରୂପା, ଦୂରବସ୍ଥା, ଆୟୁଷ, ଦୁର୍ଗା, ଚତୁର୍ଭୁଜ, ମୁଦ୍ରା, ମୁଖ୍ୟ, ନିରୁପାୟ, ଭୁବନେଶ୍ୱର ଭଳି ଶବ୍ଦରେ ବି ଦୀର୍ଘଉକାର ଲଗାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଭାଷା କାହାର ପସନ୍ଦ ଓ ନାପସନ୍ଦ ଉପରେ ନିର୍ଭର କରିବା ସଭ୍ୟତାର ଲକ୍ଷଣ ନୁହେଁ। ଯେକୌଣସି ସଭ୍ୟତାରେ ଭାଷାର ନିୟମାବଳୀକୁ ଯେଭଳି ଗୁରୁତ୍ୱ ଦିଆଯାଏ, ଆମ ଭାଷାରେ ମଧ୍ୟ ସେଭଳି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆମେ ବିଶୃଙ୍ଖଳ ହୋଇଥିବା ପର୍ଯ୍ୟନ୍ତ ଆମ ନିଜର ଓଡ଼ିଆ ଭାଷା, ଆମର ନିଜର ରାଜ୍ୟ ଓଡ଼ିଶାରେ ସୁଦ୍ଧା ଏକ ଗୁରୁତ୍ୱହୀନ ଭାଷା ହୋଇ ରହିଥିବ, ଏ ଆଶଙ୍କା ଅମୂଳକ ନୁହେଁ।
1: ଶୁଣୁଥିଲେ ଆଲୋଚନା ସ୍ୱର ଚିହ୍ନର ଯୋଗ। ଆଲୋଚକ ଥିଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଆଲୋଚନା କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଗୋଟିଏ ଆଲବମ୍ ଗୀତ, କଣ୍ଠଦାନ କରିଛନ୍ତି ମୋନାଲିସା।

କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ରାତି 10ଟା। ପ୍ରଚାର କରୁଛୁ ଲୋକଗୀତ କ୍ରମରେ କେନ୍ଦ୍ରା ଗୀତ। ପରିବେଷଣ କରିଛନ୍ତି ସୁରେନ୍ଦ୍ର ନାଥ ଏବଂ ସାଥୀ।

ଆକାଶବାଣୀ କେନ୍ଦୁଝର ସମୟ ଆମ ସ୍ଟୁଡ଼ିଓ ଘଡ଼ିରେ ରାତି 10:30 ପ୍ରଚାର କରୁଛୁ ଆକାଶବାଣୀର ଚିରସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ। ଲାଜପତି ଜହ୍ନ ମେଘ ଝରକାରୁ ବାରେକି ନୟନ ଖୋଲିବନି, ଆକାଶୀ ଅଗଣା ଦୁଆର ଖୋଲିକୋ ବାରେକି ଭୋରୁ ଚାଳିବନି। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ଭିକାରୀ ଚରଣ ବଳ ଚକ୍ରଧର ଦାସଙ୍କ ରଚନାରୁ।

ଶ୍ରାବଣୀ ଗୋତୁହି ସଜନୀ ମୋର, ମୁଁ ଯେ ବନହଂସୀ ଏବେ ବି ପିଆସି ଫୁଲର ନଅରେ ଘର, ମୁଁ ଯେ ପାଏନା ଖୋଜି ମୋ ସୌଦାଘର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର, ଚକ୍ରଧର ଦାସଙ୍କ ଅନ୍ୟ ଏକ ରଚନାରୁ।

ସେ ଯେମିତି ମାନିଲାନି, କଥା ଦେଇ ରଖିଲାନି, ଗଲା ଚାଲି ତା ନିଜ ବାଟରେ। ମୁଁ ସେମିତି ମୋ ନିଜର ଅଭିମାନ ବଡ଼ କରି ରହିଗଲି ଆପଣ ଭିତରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ମନୋରଞ୍ଜନ ପୃଷ୍ଟି ବୃନ୍ଦାବନ ଜେନାଙ୍କ ରଚନାରୁ।

ମୋତେ ପୁଣି ସେଇ ଚିହ୍ନା ଲୋକ ଯେବେ ପଚାରନ୍ତି ତୁମ କଥା, କି ଉତ୍ତର ଦେବି ଭାବିବା ଆଗରୁ ଭିଜିଯାଏ ଆଖିପତା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ସ୍ୱାଗତିକା ମହାପାତ୍ର, ବୃନ୍ଦାବନ ଜେନାଙ୍କ ଅନ୍ୟ ଏକ ରଚନାରୁ।

0: India must adopt new strategies to address cyber threats, hybrid warfare, and drone-based challenges. Short-range ballistic missile Agni-1 was successfully test-launched from the integrated test range at Chandipur, Odisha today. Ministry of Defense said that the launch validated all operational and technical parameters. The test was carried out under the aegis of the Strategic Forces Command. The successful launch marks another milestone in India's strategic defense preparedness and reinforces the credibility of the country's minimum credible deterrence capability. Agni-1 is a short-range surface-to-surface ballistic missile developed indigenously as part of India's strategic missile program. The Quad Foreign Ministers meeting will be held in New Delhi on 26th of this month. At the invitation of External Affairs Minister Dr. S. Jaishankar, Foreign Minister of Australia Penny Wong, Foreign Minister of Japan Toshimitsu Motegi and Secretary of State of the United States Marco Rubio are arriving in New Delhi to participate in the meeting. The Ministry of External Affairs said, in keeping with Quad vision for a free and open Indo-Pacific, the ministers will build on discussions held in Washington, D.C. on 1st July last year. In IPL cricket, Sunrisers Hyderabad have set a target of 256 runs for Royal Challengers Bengaluru in Hyderabad. And that is the end of this news bulletin.
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 11:10 ଆଜିର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ପ୍ରାତଃ 6:10 ପ୍ରଚାର କରିବ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ସକାଳେ 7:25 ଭକ୍ତିଗୀତ, 7:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଉରାମ ଗୀତ, ପରିବେଷଣ କରିବେ ଶରତ ଉରାମ ଏବଂ ସାଧୀ। 8:30 ନମସ୍କାର କେନ୍ଦୁଝର, ପୂର୍ବାହ୍ନ 9:00 ଚିତ୍ରଲୋକ, 9:30 ଆଜ୍ କେ ଫନ୍କାର ରିଲିକରି ପ୍ରଚାର କରିବ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। କିଛି କଥା ଏବଂ ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି ପ୍ରଚାର କରିବ 10:02, 10:30 ଶୁଣିବେ ନାଟକ ଲୁଣ। ଦିନ 1:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା, ଏଥିରେ ଶୁଣିବେ ଜନସେବାରେ ରେଡିଓ, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ସ୍ନିଗ୍ଧା ପଟ୍ଟନାୟକଙ୍କ ସହିତ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲିକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ର, ଦିଲ୍ଲୀ କେନ୍ଦ୍ର ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଅପରାହ୍ନ 5:00 ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। 5:30 ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ରିଲିକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 6:02 ବନସ୍ୱରୂପୀ କାର୍ଯ୍ୟକ୍ରମରେ ଶୁଣିବେ ଓରାମ ଗୀତ, ପରିବେଷଣ କରିବେ କୁମୁଦିନ ଓରାମ ଏବଂ ସାଥୀ। 6:10 ରାମଚରିତ ମାନସ, 6:30 ସମ୍ବଲପୁର ଅଞ୍ଚଳର ଗୀତ ରିଲିକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲିକରି ପ୍ରଚାର।